ଆକାଶବାଣୀ ପୁରୀ। ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ ମାସ 18 ଦିନ ଇଂରାଜୀ 2026 ମସିହା ମେ ମାସ 8 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:43। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ଏଥର କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି ସେ ଗାଇଛନ୍ତି ନାରାୟଣ ପ୍ରସାଦ ସିଂଙ୍କ ଗୀତରଚନାରୁ ଦୁର୍ଗତ ନାସିନୀ ତ୍ରିପୁର ମୋହିନୀ ଜନନୀ ଆନନ୍ଦମୟୀ ଶୁଭଦା ପରଦା ସର୍ବସିଦ୍ଧିପ୍ରଦା ଚୌବର୍ଗ ଫଳଦାୟୀ ମା'।

ପରବର୍ତ୍ତୀ କଣ୍ଠଶିଳ୍ପୀ ଲୋପିତା ମିଶ୍ର କଣ୍ଠରେ ତାଙ୍କର ବୀଣାର ଝଙ୍କାର ସପ୍ତସ୍ୱରରେ ଆସମାଗ ସରସ୍ୱତୀ ଆଦିମାତା ତୋ ବିଦ୍ୟା ପ୍ରଦାୟିନୀ ଘେନମ ପ୍ରଣତି ଗୀତିକ।

ଗୌରବ ପଟ୍ଟନାୟକଙ୍କ ଗୀତ ରଚନାକୁ ଏଥର କଣ୍ଠରେ ସଜାଇଛନ୍ତି ତୃପ୍ତି ଦାସ। ହେକଳା କହ୍ନାଇ ପାରେ ଶୁଣ ମୋରଟାକ, ଶଙ୍ଖରେ ପୁରେଇ ଚକ୍ର ଉହାଡ଼ରେ ରଖ, ହେକଳା କହ୍ନାଇ ପାରେ ଶୁଣ ମୋରଟାକ।

ମହମ୍ମଦ ସିକନ୍ଦର ଆଲମଙ୍କ କଣ୍ଠରେ ଶୁଣନ୍ତୁ ବାବା ବୁଧନାଥ ଦାସଙ୍କ ଗୀତ ରଚନାରୁ ଆନନ୍ଦ ଆସିଛି ଆନନ୍ଦ କରିବ ଆନନ୍ଦରେ ଜୀବି ସାରି ଆନନ୍ଦ ବଜାର ଆନନ୍ଦରେ ଥିବ ଆନନ୍ଦରେ ସବୁ ଭରି।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଆରାଧନା କାର୍ଯ୍ୟକ୍ରମରେ ସୁନ୍ଦର ଭାବପୂର୍ଣ୍ଣ ଭକ୍ତି ଗୀତ। ଶ୍ରୋତବନ୍ଧୁ ଆସନ୍ତୁ ଶୁଣି ନେବା ଭକ୍ତି ଗୀତ କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି। ତୋ ଦର୍ଶନ, ତୋ ଚନ୍ଦନ, ତୋ ଛଡ଼ା କୁସୁମ, ତୋ କୈବଲ୍ୟ, ତୋ ନିର୍ମାଲ୍ୟ, ଅମୃତ ସମାନ। ଗାଇଛନ୍ତି ଗୀତାରାଣୀ ଦାସ। ଗୀତ ରଚନା କରିଛନ୍ତି ଶଶିଭୂଷଣ ବେହେରା।

ନମସ୍କାର ଶ୍ରୋତା ବନ୍ଧୁ, ଆମେ ସାଧାରଣ ଜନତା ସଂସାରକୁ ଯେପରି ଦେଖୁ ମହାପୁରୁଷମାନେ ସେପରି ଦେଖନ୍ତି ନାହିଁ। ସେମାନଙ୍କ ମତରେ ଏ ସଂସାର ଏକ ସାଗର। ଆମେ ସମସ୍ତେ ସଂସାର ବା ଭବସାଗରରେ ପଡ଼ି କୂଳ କିନାରା ନ ପାଇ ହତାଶ ହୋଇ ବହୁ କଷ୍ଟ ଅନୁଭବ କରୁ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମାନବ ଭବସାଗରରୁ ପାରି ହେବା ନିମନ୍ତେ ଏକ ସୁନ୍ଦର ସରଳ ଉପାୟ ଦର୍ଶାଇ ଅଛନ୍ତି। ସେ କହିଛନ୍ତି, କ୍ଷଣମିହ ସଜ୍ଜନ ସଙ୍ଗତି ରେକା ଭବତି ଭବାର୍ଣ୍ଣବ ତରଣୀ ନୌକା। ଅର୍ଥାତ୍ ଭବସାଗରରୁ ପାରି ହେବା ନିମିତ୍ତ କ୍ଷଣମାତ୍ର ସତ୍ସଙ୍ଗ ହେଉଛି ଏକ ନୌକା ସଦୃଶ। ଅତି ବଡ଼ି ଜଗନ୍ନାଥ ଦାସ ମଧ୍ୟ ସେହି ଏକା କଥା କହିଛନ୍ତି। ସେ କହିଛନ୍ତି, ପରମ ମଙ୍ଗଳ ଏ ବାଣୀ ଜୀବ ନିସ୍ତରେ ଯାହା ଶୁଣି। ସତ୍ସଙ୍ଗରେ ବସି ଭଗବାନଙ୍କର ପରମ ମଙ୍ଗଳମୟ କଥା ଶ୍ରବଣ କଲେ ଜୀବ ଭବସାଗରରୁ ନିସ୍ତରି ଯାଏ। ଏଥିପାଇଁ ବିଭିନ୍ନ ସ୍ଥାନରେ ସତ୍ସଙ୍ଗର ଆୟୋଜନ କରାଯାଇଥାଏ। ସାଧୁ ସନ୍ଥମାନେ ନିଜ ନିଜ ଶୈଳୀରେ ହରିକଥା କହନ୍ତି। ବହୁ ଶ୍ରୋତା କଥା ଶୁଣି ଭବସାଗରରୁ ତରିଯିବା ଆଶାରେ ସମବେତ ହୁଅନ୍ତି। ସତରେ କ'ଣ ଶ୍ରୋତାମାନେ କଥା ଶୁଣି ଭବସାଗରରୁ ତରିଯାଆନ୍ତି? ତେବେ ଏହା କ'ଣ କେବଳ ମହାପୁରୁଷଙ୍କ ବାଣୀ ମାତ୍ର? ଏଥିରେ କିଛି ବାସ୍ତବତା ନାହିଁ। ବହୁ ଦିନ ତଳର କଥା, ଜଣେ ରାଜା ଶୁଣିବାକୁ ପାଇଲେ ତାଙ୍କ ରାଜ୍ୟକୁ ଜଣେ ମହାତ୍ମା ଆସିଛନ୍ତି। ସେ କହୁଛନ୍ତି, ରାଜା ପରୀକ୍ଷିତ ସନ୍ଥ ଶ୍ରୀ ସୁଖଦେବଙ୍କ ଠାରୁ ସାତ ଦିନ ହରିକଥା ଶ୍ରବଣ କରି ମୁକ୍ତିଲାଭ କରିଥିଲେ। ଏଣୁ ଯେଉଁ ବ୍ୟକ୍ତି ସତ୍ସଙ୍ଗରେ ବସି ନିଷ୍ଠାର ସହିତ ସାତ ଦିନ ଶ୍ରୀମଦ୍ ଭାଗବତ ବର୍ଣ୍ଣିତ ହରିକଥା ଶ୍ରବଣ କରିବ, ସେ ଭବସାଗରରୁ ନିଶ୍ଚୟ ପାରି ହୋଇଯିବ। ସାତ ଦିନରେ ମୁକ୍ତି କଥା ଶୁଣି ରାଜା କୌତୁହଳୀ ହୋଇ ସେହି ମହାତ୍ମାଙ୍କୁ ରାଜଦରବାରକୁ ଡକେଇଲେ। ମହାତ୍ମା ଆସିବାରୁ ରାଜା ମହାତ୍ମାଙ୍କୁ ପଚାରିଲେ, ଆପଣ କ'ଣ ସାତ ଦିନ ହରିକଥା ଶୁଣାଇ ମୋତେ ମୁକ୍ତି ଦେଇପାରିବେ? ତତ୍କ୍ଷଣାତ୍ ମହାତ୍ମା କହି ପକେଇଲେ, ମହାରାଜ ନିଶ୍ଚିତ, ତେବେ ଆପଣ ମୋତେ ସାତ ଦିନ ହରିକଥା ଶୁଣାନ୍ତୁ। ମୁଁ ଯଦି ମୁକ୍ତି ପାଇଯିବି, ଆପଣଙ୍କୁ ସମ୍ପୂର୍ଣ୍ଣ ରାଜ୍ୟ ଦାନ କରି ଚାଲିଯିବି। ନଚେତ୍ ଯଦି ମୁଁ ମୁକ୍ତି ନ ପାଏ, ତେବେ ଆପଣ ଆଜୀବନ କାରାଗାରରେ ରହିବେ। ତା ପରଦିନ ମହାତ୍ମା ଶ୍ରୀମଦ୍ ଭାଗବତ କଥା ଆରମ୍ଭ କଲେ। ରାଜା ସାତ ଦିନ ପର୍ଯ୍ୟନ୍ତ

0: ଶୁଣିଲେ ସାତ ଦିନ ପୂରଣ ହେଲା, କିନ୍ତୁ ମୁକ୍ତି କାହିଁ? ରାଜାଙ୍କ ପରିସ୍ଥିତି ଯାହା ଥିଲା ସେଇଆ। ମହାତ୍ମାଙ୍କ କଥା ମିଥ୍ୟା ହେବାରୁ ତାଙ୍କୁ କାରାଗାରକୁ ନିଆଗଲା। ରାଜା ଘୋଷଣା କଲେ, ଯଦି ଅନ୍ୟ କେହି ସାତ ଦିନ ହରିକଥା ଶୁଣାଇ ତାଙ୍କୁ ମୁକ୍ତି ଦେଇପାରିବେ, ସେ ତାଙ୍କୁ ରାଜ୍ୟ ଦେଇ ଚାଲିଯିବେ, ମୁକ୍ତି ନ ଦେଇପାରିଲେ କାରାରୁଦ୍ଧ ହେବେ। ଘୋଷଣା ଶୁଣି ବହୁ ବିଜ୍ଞ ରାଜ୍ୟ ଲୋଭରେ ଆସି ସାତ ଦିନ ଧରି ଖୁବ୍ ନିଷ୍ଠାର ସହିତ ହରିକଥା ଶୁଣାଇଲେ, କିନ୍ତୁ ରାଜାଙ୍କୁ ମୁକ୍ତି ଦେଇ ନ ପାରିବାରୁ ବନ୍ଦୀ ହୋଇ କାରାଗାରରେ ରହିଲେ। ଶତାଧିକ ସନ୍ଥ କାରାଗାରରେ ରହି ଆଖିରୁ ଲୁହ ଗଡ଼ାଇ ଭଗବାନଙ୍କୁ ଡାକିବାକୁ ଲାଗିଲେ। ସେମାନଙ୍କ ଆକୁଳ ପ୍ରାର୍ଥନା ପ୍ରଭୁଙ୍କ କାନରେ ବାଜିଲା। ଜଣେ ସନ୍ଥ ବେଶରେ ଭଗବାନ ଆସି ରାଜାଙ୍କ ପାଖରେ ପହଞ୍ଚିଲେ। ସେ ରାଜାଙ୍କୁ କହିଲେ, ଗୋଟିଏ ସର୍ତ୍ତରେ ମୁଁ ଆପଣଙ୍କୁ ହରିକଥା ଶୁଣାଇବି, ଆପଣ ନିଶ୍ଚିତ ମୁକ୍ତି ପାଇବେ। ସନ୍ଥ କହିଲେ, ପ୍ରଥମେ ଯେଉଁ ମହାତ୍ମାମାନେ କାରାଗାରରେ ଅଛନ୍ତି ସେମାନଙ୍କ ଦୁଇ ହାତକୁ ବାନ୍ଧି ସଭାସ୍ଥଳକୁ ଅଣାଯାଉ। ରାଜାଙ୍କ ଆଦେଶରେ ତାହିଁ କରାଗଲା। ହାତ ବନ୍ଧାଯାଇ ଉପସ୍ଥିତ ହୋଇଥିବା ମହାତ୍ମାମାନଙ୍କୁ ଦେଖି ସନ୍ଥ ବେଶୀ ଭଗବାନ କହିଲେ, ମହାରାଜ, ମୋର ଗୋଟିଏ ନିବେଦନ, ଏମାନଙ୍କ ଭଳି ଆପଣଙ୍କର ମଧ୍ୟ ଦୁଇ ହାତ ବନ୍ଧାଯାଉ। ରାଜାଙ୍କ ହାତ ମଧ୍ୟ ବନ୍ଧାଗଲା। ସନ୍ଥ କହିଲେ, ରାଜନ, ଆପଣ ଦୟାକରି ଏପରି ହାତ ବନ୍ଧା ଅବସ୍ଥାରେ ଏମାନଙ୍କ ହାତକୁ ଖୋଲି ଦିଅନ୍ତୁ। ରାଜା କହିଲେ, ଏହା କିପରି ସମ୍ଭବ ହେବ? ମୋର ହାତକୁ ନ ଖୋଲିଲେ ମୁଁ କିପରି ଏମାନଙ୍କୁ ବନ୍ଧନମୁକ୍ତ କରିପାରିବି? ସନ୍ଥ କହିଲେ, ଆପଣ ଠିକ୍ ବୁଝିଛନ୍ତି, ମନେ ପକାନ୍ତୁ, ସାତ ଦିନ ହରିକଥା ଶୁଣିବା ପରେ ଆପଣଙ୍କୁ ଏମାନେ ଏହି କାରଣରୁ ମୁକ୍ତ କରିପାରିଲେ ନାହିଁ, କାରଣ ସେମାନେ ନିଜେ ବନ୍ଧନଗ୍ରସ୍ତ। ସେମାନେ ବା ଆପଣଙ୍କୁ ମୁକ୍ତ କରିବେ କିପରି? ସଦା ମୁକ୍ତ ସ୍ୱୟଂ ଭଗବାନ ହିଁ ସମସ୍ତଙ୍କର ମୁକ୍ତିଦାତା। ତାଙ୍କଠାରେ ସମ୍ପୂର୍ଣ୍ଣ ସମର୍ପିତ ହେଲେ ସେ ହିଁ ଜୀବକୁ ମୁକ୍ତି ଦେଇଥାନ୍ତି। ଏଣୁ ହେ ରାଜନ, ଏମାନଙ୍କର ବା ଦୋଷ କ'ଣ? ଆପଣ ଏମାନଙ୍କୁ ଅଯଥାରେ ଦଣ୍ଡ ଦେଇଛନ୍ତି। ରାଜା ନିଜର ଭୁଲ ବୁଝିପାରି ସବୁ ମହାତ୍ମାଙ୍କୁ ଛାଡ଼ିଦେଲେ ଏବଂ ସତ୍ସଙ୍ଗରେ ବସି ନିଷ୍ଠାର ସହିତ ହରିକଥା ଶୁଣି ମୁକ୍ତିଦାତା ଶ୍ରୀହରିଙ୍କଠାରେ ଚିତ୍ତ ସମର୍ପଣ କରି ଦିବ୍ୟଗତି ଲାଭ କଲେ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ।
2: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 69ତମ ଭାଗ। କଣ୍ଠଦାନ କରିଛନ୍ତି ମହେନ୍ଦ୍ର କପୁର ଏବଂ ସାଥୀ।
3: Six, nine.

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣାଇଲୁ ଏହାର 69ତମ ଭାଗ। କଣ୍ଠଦାନ କରିଥିଲେ ମହେନ୍ଦ୍ର କପୁର ଏବଂ ସାଥୀ।

ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ତେବେ ଶ୍ରୋତାବନ୍ଧୁ, ଏଇଠି କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। 7:25 ଶୁଣିବୁ ପୁରୀ ପରିକ୍ରମା, 7:55 ରହିଛି ସୁପ୍ରଭାତ ପୁରୀ, ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 8:30। 9:30 ପ୍ରଚାର କରିବୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ ଆଜି ରାତି 9:30। ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ପୂର୍ବାହ୍ନ 10:00। ଅପରାହ୍ନ 5:30 ପ୍ରଚାର କରିବୁ ଯୁବବାଣୀ ପ୍ରତିବିମ୍ବ। ସନ୍ଧ୍ୟା 6:10 ଶୁଣିବୁ ଭକ୍ତି ଗୀତ, ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15 ଏବଂ ତାପରେ 6:20 ଶୁଣାଇବୁ ଆଲବମ୍ ଗୀତ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ 7:00। କୃଷି ହଲଚଲ ଶୁଣିବାର ସମୟ ରହିଛି 7:30। ଆଲୋଚନାର ବିଷୟ ରହିଛି ଖରାଦିନେ ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ତା'ର ପ୍ରତିକାର। ଆଉ ଥରେ ଏଠି କହି ରଖୁଛୁ ଆଜିର ଆଲୋଚନାର ବିଷୟ ରହିଛି ଖରାଦିନେ ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ତା'ର ପ୍ରତିକାର। ଅତିଥି ରହିବେ ଡକ୍ଟର ପ୍ରିୟଙ୍କା ପ୍ରିୟଦର୍ଶିନୀ। ଚାଷ ଅନୁଭୂତିରେ ବିଷୟ ରହିଛି ଗୋପାଳନ, ଚାଷୀ ଅନୁଭୂତିରେ ରହିଛି ବିଷୟ ଗୋପାଳନ। ଅତିଥି ରହିବେ ବିନାୟକ ପାତ୍ର। ରାତି 8:10 ରହିଛି ହିନ୍ଦୀ କଥାଚିତ୍ରର ଗୀତ। ରାତି 9:15 ପ୍ରଚାର କରିବୁ ସ୍ପଟଲାଇଟ୍ ଆକାଶବାଣୀ ଦିଲ୍ଲୀରୁ। ଠିକ୍ ସେହିପରି ଆକାଶବାଣୀ ଦିଲ୍ଲୀରୁ ରାତି 8:45 ପ୍ରଚାର କରିବୁ ସମାଚାର ସନ୍ଧ୍ୟା। ଜଗନ୍ନାଥ ଭଜନ ଶୁଣିବାର ସମୟ ରହିଛି ରାତି 10:30। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଏତିକିରେ ଶେଷ ହେଲା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ବଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମି ବିକାଶ ପାଇଁ 5 ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ 2 ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବ୍ଲକର ଜୟନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟ ଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୁରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14 ଚକ ମଧ୍ୟରୁ 8 ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ପଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି।

0: ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା। ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତ ବିକାର ସମସ୍ୟା। ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆସନ୍ତା 15 ତାରିଖରୁ ଆରମ୍ଭ ହେବ। 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ 10:30ରୁ 1:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ୍ ଆଲୋଚନା କରିଛନ୍ତି ଡାକ୍ତର ବେଣୁଧର ଶତପଥୀ।
2: ଆଜି ହେଉଛି ମେ ମାସର 8 ତାରିଖ। ସାରା ବିଶ୍ୱରେ ଏହାକୁ ରେଡ୍କ୍ରସ୍ ଦିବସ ରୂପେ ପାଳନ କରାଯାଉଛି। ତେବେ ଏହି ରେଡ୍କ୍ରସ୍ ବିଷୟରେ ଆସନ୍ତୁ କିଛି ଜାଣିବା। ଦୈବ୍ୟ ଦୁର୍ବିପାକ ସମୟରେ ମନୁଷ୍ୟ ଯେତେବେଳେ ଢହଳ ବିକଳ ହେଉଥାଏ ସେହି ସମୟରେ ପହଞ୍ଚିଯାଏ ଗୋଟିଏ ଗାଡ଼ି ଯେଉଁଥିରେ ନାଲି ରଙ୍ଗର ଗୋଟିଏ ଛକ ଚିହ୍ନ ଥାଏ। ଏହି ରେଡ୍କ୍ରସ୍ ଗାଡ଼ି ନିରାଶ ହୃଦୟରେ କେତେ ଯେ ଆଶା ଭରିଯିଏ ତାହା ଅନୁଭବ ହିଁ ଜାଣିପାରିବ। ତେବେ କାହିଁକି ଏମିତି ହୁଏ, କ'ଣ ଏହି ରେଡ୍କ୍ରସ୍? ରେଡ୍କ୍ରସ୍ ହେଉଛି ଏକ ଆନ୍ତର୍ଜାତିକ ସଂସ୍ଥା, ସେବା ଯାହାର ଏକମାତ୍ର ମୂଳମନ୍ତ୍ର। ବିଶ୍ୱର କୋଟି ହୃଦୟ ଏକାଠି ହେବା ତ ଅସମ୍ଭବ କଥା, ମାତ୍ର ଏହା ସମ୍ଭବ ହୋଇପାରିଛି ଏକମାତ୍ର ବ୍ୟକ୍ତି ଦ୍ୱାରା, ଯାହାକୁ ଆମେ ରେଡ୍କ୍ରସ୍ର ଜନକ ବୋଲି କହୁ। ସେହି ଯୋଗଜନ୍ମା ହେଉଛନ୍ତି ଫ୍ରାନ୍ସବାସୀ ଜେନ୍ ହେନେରି ଡୁନାଣ୍ଟ। ତାଙ୍କର ଜନ୍ମଦିବସ ହେଉଛି ମେ 8 ତାରିଖ, ଯାହାକୁ କି ଆମେ ରେଡ୍କ୍ରସ୍ ଦିବସ ରୂପେ ଆଜି ପାଳନ କରୁଛୁ। ଶ୍ରୋତା ବନ୍ଧୁ, ଆମେ ଟିକେ ପଛକୁ ଯିବା। 1869 ଜୁନ୍ 24 ତାରିଖ ଫ୍ରାନ୍ସ ଓ ଅଷ୍ଟ୍ରିଆ ମଧ୍ୟରେ ଏକ ଲୋମହର୍ଷଣକାରୀ ଯୁଦ୍ଧ ହୋଇଥିଲା ସଲଫେରିନ ସ୍ଥାନରେ। ତାହା ହେନେରି ଡୁନାଣ୍ଟଙ୍କ ଦୃଷ୍ଟିଗୋଚର ହେଲା। ଆହତ ସୈନିକମାନଙ୍କର ଆର୍ତ୍ତଚିତ୍କାର ତାଙ୍କ ମନରେ ଭାବାନ୍ତର ସୃଷ୍ଟି କଲା। ସେହି ଆହତ ସୈନିକମାନଙ୍କର ସେବା ପାଇଁ ଏକ ନିରପେକ୍ଷ ସେବା ଦଳ ଗଠନ କରିବା ଉଦ୍ଦେଶ୍ୟରେ ସେ ବିଶ୍ୱର ଦେଶମାନଙ୍କୁ ଆହ୍ୱାନ କଲେ। ମାନବିକତାର ଆହ୍ୱାନ ସଫଳ ହେଲା। 1863 ଅକ୍ଟୋବର 23 ତାରିଖରେ ଆନ୍ତର୍ଜାତିକ ରେଡ୍କ୍ରସ୍ ସମିତି ଗଠିତ ହେଲା। ପରବର୍ତ୍ତୀ ସମୟରେ ଜେନେଭା କନଭେନ୍ସନ୍ ମାଧ୍ୟମରେ ବିଶ୍ୱର ସମସ୍ତ ରାଷ୍ଟ୍ରମାନଙ୍କର ଦ୍ୱାରା ଏହା ସ୍ୱୀକୃତ ହେଲା। ଏହା ହିଁ ରେଡ୍କ୍ରସ୍ର ଜନ୍ମ କାହାଣୀ। ବର୍ତ୍ତମାନ 160ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ରେଡ୍କ୍ରସ୍ର ସଭ୍ୟ ଅଟନ୍ତି। ଆମ ଦେଶରେ 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ଗଠିତ ହେଲା। ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ୍ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାର ସ୍ୱାସ୍ଥ୍ୟ ସେବାର ପରିସର ଅତ୍ୟନ୍ତ ବ୍ୟାପକ ଓ ଅନନ୍ୟ। ବନ୍ୟା ବାତ୍ୟାଦି ଦୁର୍ବିପାକ ସମୟରେ, ମହାମାରୀ ଦୁର୍ଘଟଣା ଆଦି ସମୟରେ କ୍ଲିଷ୍ଟ ଜନତାଙ୍କର ସେବା ଓ ଥଇଥାନ ପାଇଁ ରେଡ୍କ୍ରସ୍ ଆଗେଇ ଆସେ। ରକ୍ତ ସଂଗ୍ରହ କ୍ଷେତ୍ରରେ ରେଡ୍କ୍ରସ୍ର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆମ ରାଜ୍ୟରେ 81 ରକ୍ତଭଣ୍ଡାର ମଧ୍ୟରୁ 56 ରେଡ୍କ୍ରସ୍ ଦ୍ୱାରା ପରିଚାଳିତ। ରେଡ୍କ୍ରସ୍ ଗରିବ ଓ ନିରାଶ ରୋଗୀମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥାଏ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ରେଡ୍କ୍ରସ୍ର ଭୂମିକା କିଛି କମ୍ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ କେତେଗୁଡ଼ିଏ ହସ୍ପିଟାଲ ଓ ଡିସ୍ପେନ୍ସରୀ ସ୍ଥାପନ କରିଛି। ଶାରୀରିକ ଓ ମାନସିକ କ୍ଷେତ୍ରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସହାୟ ନାମକ ଏକ ଅନୁଷ୍ଠାନ କେନ୍ଦ୍ରୀୟ ରକ୍ତଭଣ୍ଡାର ପରିସରରେ ଅବସ୍ଥାପିତ। ଦୁର୍ଘଟଣାଗ୍ରସ୍ତ ଓ ଜରୁରୀକାଳୀନ ରୋଗୀଙ୍କ ପାଇଁ ରେଡ୍କ୍ରସ୍ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଇଥାଏ। ସ୍ୱାସ୍ଥ୍ୟ ସେବାର ଭୂମିକା ରେଡ୍କ୍ରସ୍ର ଏତିକିରେ ଶେଷ ହୋଇନାହିଁ। ସ୍କୁଲମାନଙ୍କରେ ଜୁନିୟର ରେଡ୍କ୍ରସ୍ ଓ କଲେଜମାନଙ୍କରେ ୟୁଥ୍ ରେଡ୍କ୍ରସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେବା ଧର୍ମରେ ଉଦ୍ବୁଦ୍ଧ କରାଯାଉଛି। ଦୁର୍ବିପାକ ସମୟରେ ଜରୁରୀକାଳୀନ ସେବା ଓ ପ୍ରାଥମିକ ଚିକିତ୍ସା ଇତ୍ୟାଦି ବିଷୟରେ ସେମାନଙ୍କୁ ତାଲିମ ଦିଆଯାଉଛି। ବିଭିନ୍ନ ରୋଗ ନିରାକରଣ ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତି। ସମୂହ ସ୍ୱାସ୍ଥ୍ୟର ରକ୍ଷା ପାଇଁ ରେଡ୍କ୍ରସ୍ ଦୂଷିତ ପରିବେଶକୁ ମଧ୍ୟ ସଫା ରଖିବାରେ ପ୍ରଯତ୍ନ କରେ। ଆମର ବିସ୍ମୃତି ଓ ଅବହେଳା ବେଳେବେଳେ ମହାମାରୀକୁ ଆମନ୍ତ୍ରଣ କରି ଆଣେ। ଉଦାହରଣ ସ୍ୱରୂପ, ଆମେ ଭୁଲିଯାଉ ଯାତ୍ରା ବା ମେଳା ପରେ ଯାତ୍ରାସ୍ଥଳ କେତେ ଅପରିଷ୍କାର ହୋଇଯାଇଥାଏ। ସମୂହ ମୂର୍ତ୍ତି ବିସର୍ଜନ ପରେ ନଦୀ ପୋଖରୀ କେତେ ଦୂଷିତ ହୋଇଯାଏ। ସମସ୍ତେ ଭୁଲିଗଲେ ବି ରେଡ୍କ୍ରସ୍

0: ମନେ ରଖିଥାଏ ଓ ସେଗୁଡ଼ିକୁ ସଫା କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ସେ ନେଇଯାଏ ଏବଂ ଏହିଭଳି ସମୂହ ସ୍ୱାସ୍ଥ୍ୟ ରକ୍ଷା କରେ। ଶ୍ରୋତା ବନ୍ଧୁ, କହି ବସିଲେ ସରିବନି। ରେଡ୍କ୍ରସ୍ ଜନ୍ମ ନେଲା ହେନେରୀ ଡୁନାଣ୍ଟଙ୍କ ମାନସରୁ, ଯୁଦ୍ଧଭୂମିରୁ। ଆହତ ସୈନିକଙ୍କର ସେବା କରୁ କରୁ ସେ ଏବେ ମାନବ ଜାତିର ସର୍ବାଙ୍ଗୀନ ସେବା ଯୋଗାଇବାକୁ ତତ୍ପର। ଶାରୀରିକ, ମାନସିକ, ପାରିବାରିକ, ପାରିପାର୍ଶ୍ୱିକ, ସାମାଜିକ ଦୁଃଖ ଦୁର୍ଦ୍ଦଶା ଯାହା ବା କୁହନ୍ତୁ। ଏବେ ଆପଣ କୁହନ୍ତୁ ନା, ଏହି ରେଡ୍କ୍ରସ୍ ସଂସ୍ଥା ବିଶ୍ୱବ୍ୟାପୀ ମାନବ ସେବାର ଏକ ଆନ୍ଦୋଳନ ସୃଷ୍ଟି କରିନାହିଁ କି? ସେହି ଅମର ଆତ୍ମା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିବସ ଆମେ ପାଳନ କରୁଛେ। ତେବେ ମୋର ଏଠି କହିବା କଥା, ଆମର ଚିନ୍ତା ଓ ଚେତନା କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନ ରହୁ। ଯଦି ଆମର ଚେତନା ଭିତରେ ରେଡ୍କ୍ରସ୍ର ନୀତି ଓ ଆଦର୍ଶ ପ୍ରବେଶ କରିପାରିଲା, ତେବେ ତାହା ହେବ ସେ ଅମର ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ୍, ଆଲୋଚନା କରିଥିଲେ ଡାକ୍ତର ବେଣୁଧର ଶତପଥୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ହାସଲ କରିବା ପରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାରେ ବିଜେପି ବିଧାୟକମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ। ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ ଏନ୍ ରବି ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଆସନ୍ତାକାଲି କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶପଥ ଗ୍ରହଣ କରିବେ। ସୂଚନା ଅନୁଯାୟୀ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆବଶ୍ୟକୀୟ ପ୍ରଶାସନିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରୟୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିସର ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସହଯୋଗ ଅଧୀନରେ ଇଣ୍ଡିଆ ଏଆଇ ଏବଂ ଆଇସିଏମ୍ଆର୍ ବାୟୋମେଡିକାଲ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ କରିବେ। ସାଉଦି ଆରବ ନିଜର ଘାଟି ଏବଂ ଆକାଶ ସୀମାକୁ ଆମେରିକୀୟ ସାମରିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ, ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଯୋଜନାକୁ ପରିତ୍ୟାଗ କରିଛନ୍ତି। ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଫ୍ରିଡମ୍ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଶ୍ରୀ ଟ୍ରମ୍ପ ଇରାନ ସହିତ ସାମ୍ପ୍ରତିକ ଆଲୋଚନାକୁ ବହୁତ ଭଲ ବୋଲି ବର୍ଣ୍ଣନା କରି କୂଟନୀତି ଉପରେ ଧ୍ୟାନ ଦେଇଛନ୍ତି ଏବଂ କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଚୁକ୍ତି ସମ୍ଭବ ହୋଇପାରିବ। ଇରାନ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର 14 ସୂତ୍ରୀ ପ୍ରସ୍ତାବର ସମୀକ୍ଷା କରୁଛି। ତେହେରାନର ବୈଦେଶିକ ମନ୍ତ୍ରୀ ଆବାସ ଆରେଗାଛି ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି। ଇରାନର ପରମାଣୁ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ୱାଶିଂଟନ ପକ୍ଷରୁ ଇରାନର ମତାମତକୁ ଅପେକ୍ଷା କରାଯାଇଛି। ଆମେରିକା ମଧ୍ୟସ୍ଥତାରେ ଗତମାସ 17 ତାରିଖରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ ବୁଧବାର ଦିନ ବେରୁତ୍ର ଦକ୍ଷିଣ ଉପନଗରରେ ବୋମା ମାଡ଼ କରି ଲେବାନନର ରାଜଧାନୀ ଉପରେ ପ୍ରଥମ ଆକ୍ରମଣ କରିଛି। ଦକ୍ଷିଣ ଲେବାନନରେ ହାରୁବ ସହରରେ ଇସ୍ରାଏଲର ଏକ ବିମାନ ଆକ୍ରମଣ

ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ତିନି ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ଆକ୍ରମଣରେ ଏକ ମସଜିଦ୍ କ୍ଷତିଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ 220ରୁ ଅଧିକ ହିଜବୁଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆବୁଧାବିରେ ଭାରତ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ, ସଂଯୁକ୍ତ ଆରବ ଏମିରେଟ୍ସ ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି ଏବଂ ଫ୍ରାନ୍ସର ୟୁରୋପ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜେନେରାଲ୍ ମାର୍ଟିନ୍ ବ୍ରିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନି ଦେଶ ସେମାନଙ୍କର ସହଭାଗିତାକୁ ସୁଦୃଢ଼ କରିବା ଏବଂ ସ୍ପଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଶ୍ରୀ ମିଶ୍ରୀ ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ। ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମିଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ପକ୍ଷ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ଫିନ୍ଟେକ୍, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃଆରୀରେ ଆବୁଧାବିର ଯୁବରାଜ ଶେଖ୍ ଖଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ, ସାଇବର ସୁରକ୍ଷା ଢାଞ୍ଚା, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି ଭିଏତନାମରୁ ପ୍ରାୟ 10 ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁଆଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ୍ କହିଛନ୍ତି ଉଭୟ ଦେଶ ଅତୀତରେ ପାରସ୍ପରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ୍ କହିଛନ୍ତି ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ, ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ, ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା 6 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା। ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ପୁରୀ ପରିକ୍ରମା। ଉପସ୍ଥାପନାରେ ଅଛନ୍ତି ରାଜଶ୍ରୀ ସାହୁ ଏବଂ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ସୁପ୍ରଭାତ ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ପୁରୀ ପରିକ୍ରମା କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ବନ୍ଧୁ, ଆମ କାର୍ଯ୍ୟକ୍ରମକୁ ତ ଆରମ୍ଭ କରିବା, ତା ପୂର୍ବରୁ ଚାଲନ୍ତୁ ଶୁଣିନେବା ଏହି ଶ୍ରୁତିମଧୁର ଶ୍ଳୋକଟିକୁ।

ଶ୍ରୋତାବନ୍ଧୁ, କୁହାଯାଏ ମଣିଷ ନିକଟରେ ସବୁକିଛି ଥାଇ ମଧ୍ୟ ଯଦି ଆତ୍ମବିଶ୍ୱାସ ନଥିବ ତେବେ ସବୁକିଛି ଥାଇ ମଧ୍ୟ ତା ପାଖରେ କିଛି ନଥିବା ସଦୃଶ, ଏବଂ ଯଦି ତା ପାଖରେ କେବଳ ଆତ୍ମବିଶ୍ୱାସ ଥାଏ କିଛି ବି ନଥିବ ତେବେ ସେ ଆତ୍ମବିଶ୍ୱାସକୁ ପାଥେୟ କରି ଏବଂ ସେ ତାକୁ ସମ୍ବଳ କରି ପୁଣି ଥରେ ସବୁକିଛିର ଗଠନ କରିପାରିବ। ଏଣୁ କୁହାଯାଏ, ମୋ ପାଖରୁ ସବୁ ଚାଲିଯାଉ, ମୋ ପାଖରୁ ଧନ ଚାଲିଯାଉ, ମୋ ପାଖରୁ ଜନ ଚାଲିଯାଉ, ବା ଶାରୀରିକ ବଳ ମଧ୍ୟ ଚାଲିଯାଉ। ଏଣୁ ଯଦି ମୋ ପାଖରେ ଆତ୍ମବିଶ୍ୱାସ ଥିବ, ସେ ଆତ୍ମବିଶ୍ୱାସର ବଳରେ ମୁଁ ପୁଣି ଥରେ ମୋ ପାଇଁ ଏକ ନୂଆ ସାମ୍ରାଜ୍ୟ ଗଠନ କରିପାରି ନୂଆ ଏକ ପୃଥିବୀର ଆଶାକୁ ସଞ୍ଚାର କରିପାରିବି। ତେବେ ଶ୍ରୋତାବନ୍ଧୁ, ସକାଳୁ ସକାଳୁ ଏହି ସୁନ୍ଦର ବାର୍ତ୍ତା ସହିତ

0: ଚାଲନ୍ତୁ ଆମ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା। ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ଏକ ସୁନ୍ଦର ବାର୍ତ୍ତା ଶୁଣି ଚାଲନ୍ତୁ ତାଙ୍କୁ ଭେଟିବା ଏବଂ ସେ ତାଙ୍କର ସକାଳକୁ କେମିତି ଅତିବାହିତ କରିଥାନ୍ତି ଏବଂ ସକାଳକୁ ନେଇ ତାଙ୍କର କ'ଣ ବାର୍ତ୍ତା ରହିଛି ସେ ସମ୍ପର୍କରେ ଶୁଣିବା।
1: ମୁଁ ଶ୍ରୁତିବାସ କାମଲା, ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସାଧାରଣ ସମ୍ପାଦକ। କାଳ ବହୁତ ସୁମଧୁର ବେଳା, ସୁନ୍ଦର ଭାବରେ ବିତେଇବା ଦରକାର, ପ୍ରଭୁଙ୍କୁ ସ୍ମରଣ କରି ବିତେଇବା ଦରକାର। ସକାଳଟି ଅତି ସୁନ୍ଦର ହେଲେ ଦିନଟି ସମ୍ପୂର୍ଣ୍ଣ ଭାବେ ଭଲରେ କଟେ ବୋଲି ଏହା ବି ମଧ୍ୟ ଅଛି, ପ୍ରବାଦ ଅଛି। ତେଣୁ ପ୍ରଭୁଙ୍କୁ ସକାଳୁ ଉଠିଲା ମାନେ ପ୍ରଭୁଙ୍କୁ ପ୍ରାର୍ଥନା କରିବେ, ସେଇ ସେଜରେ ଉଠିକିରି ପ୍ରାର୍ଥନା କରିବେ, ବାପ ମାଙ୍କୁ ନମସ୍କାର ଟିକେ କରିବେ, ବାପ ମାଙ୍କୁ ସ୍ମରଣ କରିବେ ଏବଂ ଦିନଟିକୁ ଭଲରେ କାଟିବେ। ଏବଂ ସେଇଠି କହିବାକୁ ପଡେ, ନିଜର ଦୁଇ ପାପୁଲିକୁ ସମାନ ରଖି ସେଠି କହିବାକୁ ପଡେ। ଆଉ ଏଇଭଳି ସକାଳକୁ ଉପଭୋଗ କରିବାଟା ଉଚିତ। ସକାଳୁ ଏତକ ସାରିବା ପରେ ପ୍ରାତଃ ଭ୍ରମଣ କରିବେ, ସକାଳୁ ଉଠି ପ୍ରାତଃ ଭ୍ରମଣ କରିବେ। ସବୁଠାରୁ ବହୁତ ଭଲ ହୁଏ ଯେ କି ଘାସରେ ଚାଲିବାଟା ବହୁତ ଭଲ ହୁଏ, ସେଇଟା ନିଜର ମସ୍ତିଷ୍କଟାକୁ ଠିକ ମାନେ ଠିକ ରଖେ। ଏଇଟା ହିଁ ସବୁଦିନ ସକାଳୁ କରିବା ଉଚିତ। ଏବଂ ମନ ପ୍ରେମରେ ଯାଇକିରି 2-3 କିଲୋମିଟର ଚାଲି ଚାଲିକିରି ବୁଲିଲେ ସ୍ୱାସ୍ଥ୍ୟ ବି ମଧ୍ୟ ଭଲ ରହିବ। ଇଏ ହଉଛି ସକାଳର ପ୍ରାତଃ ଭ୍ରମଣ, ଇଏ ୟାକୁ କୁହାଯାଏ।
2: ଆଜ୍ଞା ଆଜ୍ଞା। ତେବେ ଆପଣ ଜଣେ ବରିଷ୍ଠ ନାଗରିକ, ବରିଷ୍ଠ ନାଗରିକ ହିସାବରେ ଆପଣ କଣ ସବୁଦିନ ସକାଳୁ ଉଠି ଏସବୁ କରିପାରୁଛନ୍ତି?
1: ସବୁଦିନ ସକାଳୁ ଉଠିଲେ ସେଜରେ ବସି କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟ ସରସ୍ୱତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନ। ଏଇଟା ହେଲେ ଏଇଟା ମାନେ ଆପଣ ସବୁ ମାନେ ସବୁତକ ସମର୍ପଣ କରିଦେଲେ ମହାପ୍ରଭୁଙ୍କୁ, ସେ ଆପଣଙ୍କର ଦିନଟିକୁ ମଙ୍ଗଳମୟ କରିବେ।
2: ଆଚ୍ଛା, ମାନେ ସକାଳେ ଯେତେବେଳେ ଆମେ ପ୍ରଭୁଙ୍କ ନାମରୁ ସ୍ମରଣ କରିବା ତେବେ ଦିନଟା ଆପେ ଆପେ ସୁଧୁରି ଯିବ।
1: ସବୁଦିନ ସକାଳୁ ଉଠି ନିଜର ନିତ୍ୟକର୍ମଟି ସାରିବା, ଏତକ ସରିବା ପରେ ନିଜର ନିତ୍ୟକର୍ମ ସାରିବ। ସକାଳୁ ଉଠି ଗଜା ମୁଗ, ବୁଟ ସୋଲା, ସିଧା ବୋଟ ବୋଟ ସୋଲା ଏବଂ ଖେଚୁଡି ଯଦି ହେଲା ବହୁତ ଭଲ ଶରୀର ପାଇଁ, ଏତକ ସକାଳୁ ଖାଇବା ନିହାତି ଦରକାର, ଶରୀର ପକ୍ଷେ ବହୁତ ଭଲ।
2: ବହୁତ ସୁନ୍ଦର ବାର୍ତ୍ତା ଏଇ ସକାଳୁ ସକାଳୁ ଆପଣଙ୍କର ଏଇ ଯୋଉ ସୁନ୍ଦର ବାର୍ତ୍ତାଟି ଆମ ଶ୍ରୋତା ବନ୍ଧୁ ଶୁଣୁଥିବେ ଯେଉଁମାନେ ସେମାନଙ୍କୁ ନିଶ୍ଚିନ୍ତ ରୂପେ ପ୍ରେରଣା ମିଳୁଥିବ। ଆପଣଙ୍କର ମଧ୍ୟ ସକାଳଟି ଶୁଭମୟ ହଉ, ଆମ ଶୁଣୁଥିବା ଶ୍ରୋତା ବନ୍ଧୁଙ୍କ ମଧ୍ୟ ସକାଳଟି ଶୁଭମୟ ହଉ। ନମସ୍କାର,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
0: ଶ୍ରୋତାବନ୍ଧୁ ଆପଣମାନେ ତ ଶୁଣୁଥିଲେ ବରିଷ୍ଠ ନାଗରିକ କିଭଳି ଭାବେ ସକାଳକୁ ନେଇ ତାଙ୍କର ସୁନ୍ଦର ବାର୍ତ୍ତା ଆମମାନଙ୍କୁ ଦେଲେ। ସକାଳକୁ ସତରେ ଆମେ ଯେମିତି ଅତିବାହିତ କରିବା ଆମ ସାରା ଦିନ ସେଇଭଳି ବିତିବ। ତେବେ ଚାଲନ୍ତୁ ବର୍ତ୍ତମାନ ଗୋଟିଏ ସୁନ୍ଦର ଭଜନ ସହିତ ଆମମାନଙ୍କ ସକାଳକୁ ଆହୁରି ସୁନ୍ଦର କରିବା।

ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଏହା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ। ଶ୍ରୋତାବନ୍ଧୁ, ଗତକାଲି ବା ରବିବାର ପୁରୀର ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚର ହେରିଟେଜ୍ ବା ଇଣ୍ଟାକ୍ର ପୁରୀ ଚାପ୍ଟର ଉଦ୍ଘାଟିତ ହୋଇଛି। ଇଣ୍ଟାକ୍ର ପୁରୀ ଚାପ୍ଟର ପୁରୀର ଐତିହ୍ୟ ସଂରକ୍ଷଣ ଏବଂ ପୁରୀର ଐତିହ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବ। ଇଣ୍ଟାକ୍ର ପୁରୀ ଚାପ୍ଟର କନ୍ଭେନର ସୁଭାଷ ଚନ୍ଦ୍ର ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶ୍ରୋତାବନ୍ଧୁ, ଗତ ବୁଧବାର ମାନସିଂହ ସାହିତ୍ୟ ସଂସଦ ପକ୍ଷରୁ ପୁରୀର ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି 65ତମ ରାଜ୍ୟସ୍ତରୀୟ କବିତା ସମାରୋହ ମହୋତ୍ସବ। ଏହି ଉତ୍ସବରେ 80ରୁ ଉର୍ଦ୍ଧ୍ୱ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ। ପରେ କବି କବିତା ଓ କାବ୍ୟଭୂମି ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମାନ୍ୟଗଣ୍ୟ କବି ଓ କବୟିତ୍ରୀମାନେ ସାମିଲ ହୋଇ ସମାଜ ସଂସ୍କାରରେ କବିତାର ଭୂମିକା ଏବଂ କବିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସଟି ପାଳନ ହୋଇଥାଏ। ରେଡ୍କ୍ରସ୍ ସଂସ୍ଥାର ପ୍ରତିଷ୍ଠାତା ହେନ୍ରି ଡ୍ୟୁନାଟ୍ଙ୍କ ଜନ୍ମଦିନକୁ ସ୍ମରଣ କରି ଏହି ଦିବସକୁ ପାଳନ କରାଯାଇଥାଏ। ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜରୁରୀ ସ୍ଥିତିରେ ଆହତ ପୀଡ଼ିତ ଲୋକଙ୍କୁ ସହାୟତା ପହଞ୍ଚାଇବାରେ ରେଡ୍କ୍ରସ୍ର ଭୂମିକା ପ୍ରଶଂସନୀୟ। ରକ୍ତଦାନ, ସ୍ୱାସ୍ଥ୍ୟ ସଚେତନତା ଏବଂ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ମାନବତାର ପ୍ରଚାର ପ୍ରସାର କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଆଜିର ରେଡ୍କ୍ରସ୍ ଦିବସରେ ସେବା ହିଁ ପରମ ଧର୍ମ ଏବଂ ମାନବ ସେବା ହିଁ ମାଧବ ସେବା ବାର୍ତ୍ତାକୁ ଅନୁଗ୍ରହଣ କରି ଆଗକୁ ବଢ଼ାଇ ନେବାକୁ ଅନୁରୋଧ।

0: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଭେଟିବା ପୁରୀକି ଆସିଥିବା ଜଣେ ଭକ୍ତଙ୍କୁ ଏବଂ ତାଙ୍କଠାରୁ ପଚାରି ବୁଝିବା ମହାପ୍ରଭୁଙ୍କୁ ନେଇ ତାଙ୍କର ରହିଥିବା ଅନୁଭୂତି ସମ୍ପର୍କରେ।
1: ନମସ୍କାର ମ୍ୟାଡ଼ାମ, ଆପଣଙ୍କ ନାଁ?
2: କୁମୁଦିନୀ ମେହେର।
1: କୋଉଠୁ ଆସିଛନ୍ତି?
2: ଛତ୍ରପୁରରୁ।
1: ଛତ୍ରପୁରରୁ, ଆଚ୍ଛା। ମହାପ୍ରଭୁଙ୍କୁ ନେଇକି ଆପଣଙ୍କର କ'ଣ ସୁନ୍ଦର ଅନୁଭୂତି ଅଛି କି? ଆପଣ ତ ଛତ୍ରପୁର, ସୁଦୂର ଛତ୍ରପୁରରୁ ପୁରୀ ଆସିଛନ୍ତି, ନିଶ୍ଚିନ୍ତ ରୂପେ ମହାପ୍ରଭୁଙ୍କ ପ୍ରତି ସେତିକି ପ୍ରେମ ଥିବ ବୋଲି ପୁରୀକି ଆସିଛନ୍ତି ଟାଣି ହୋଇ।
2: 2024 ସାଲର କଥା କହୁଛି, ଯେତେବେଳେ ଆଙ୍କର ହାର୍ଟ ଜାଣିନଥିଲୁ ହଠାତ୍ରୁ ବାହାରିଲା, ସେଦିନ ସେତେବେଳକୁ କାର୍ତ୍ତିକ ମାସ ଚତୁର୍ଦ୍ଦଶୀ ପଡ଼ିଥିଲା। ବରହମପୁରର ଡକ୍ଟର କହିଲେ ଏବେ ଏକା ଆଡ଼ମିଟ୍ କରିକି ଅପରେସନ୍ କରିବାକୁ କହିଲେ, ହେଲେ ମୁଁ ଆଉ କିଛି କରିପାରିଲନୁ। ସେତେବେଳେ ଘରକୁ ଧରିକି ପଳାଇ ଆସିଲୁ ଗୁରୁବାର ଦିନ। ଶୁକ୍ରବାର ଦିନ ପୂର୍ଣ୍ଣମୀ ଥିଲା, କାର୍ତ୍ତିକ ପୂର୍ଣ୍ଣିମାଟିଆ। ମୁଁ ଭାବିଲି ମହାପ୍ରଭୁ ଆଉ ଯାଇପାରିନି ନା, ମାସ ସାରା ଗଲି, ପୂର୍ଣ୍ଣମୀ ଦିନଟା ଯିବି ନା ନାହିଁ, ସକାଳୁ ତ ପଳେଇବୁ ଆମେ ଭୁବନେଶ୍ୱର ମେଡ଼ିକାଲକୁ, ଯାଇପାରିନା। ସେ ଏତିକି ଭଗବାନଙ୍କ ଡୋରି ଥିଲା ଯେ ମୁଁ ଆଙ୍କେ କହିଲେ ଭାଇ ଆସିଲା ପରେ ଯିବା କହିଲେ, କହିଲାରୁ ଭାଇ ଆସିଲାରୁ ସେତିକି ଭିତରେ ମୁଁ ଯାଇକି ପଳେଇ ଆସିଲି। ଯେଉଁ ସେତିକି ବେଳକୁ ମୁଁ ଯେତେବେଳେ ମନ୍ଦିରକୁ ଗଲୁ, ଭଗବାନଙ୍କର ଆଖି ଆଉ ମୋର ଆଖି ମିଶିଗଲା ପରେ ଏମିତି ଗୋଟେ ଲୋହ ବହୁତ ଜୋର ବାହାରିଲା। ସେତେବେଳକୁ ମୁଁ କହିଲି ତାପରେ ଭଗବାନ ତୁ ହିଁ ମୋର ଶଙ୍ଖା ସିନ୍ଧୁ, ତତେ ତ ଭାଇ ବୋଲି ସବୁବେଳେ ମାସ ସାରା ଆସିଛି ଇଏ କରୁଛି, ଆଉ ମୁଁ

0: ଖାଲି ହାତରେ ଯେମିତି ଆସିନି ତୁ ସେମିତି ଇଏ କରିବୁ, ସବୁ ଜିନିଷ ତୁ ମୋତେ ଇଏ କରିଦେବୁ ଭଗବାନ ନେଲିକି ସେତି ମୁଁ ସେ ଜିନିଷଟା ମୋ ନଜରରେ ଯେଉଁ ପଡ଼ିଛି ଆଖିକୁ ଆଖି ମିଶି ଏବେ ବି ମୁଁ ସେ ଜିନିଷଟା ଚେଷ୍ଟା କରୁଛି ଯେ ଆଉ ପାଇପାରୁନି।
1: ଆଚ୍ଛା, ଅତି ସୁନ୍ଦର ଅନୁଭୂତି ମହାପ୍ରଭୁଙ୍କୁ ନେଇ। ତେବେ ପୁରୀ କେତେ ଥର ଆସିଛନ୍ତି ବର୍ଷକୁ, ନା ଏମିତି କେତେବେଳେ ମାନେ କାମ ପଡ଼ିଲେ ଆସନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ?
0: ଗତ ବର୍ଷ ଆସିଥିଲୁ, ଦର୍ଶନ କରିପାରିଲୁନୁ, ବହୁତ ଗହଳି ହେଲେ ଆଙ୍କେ ସେତେବେଳକୁ ହାର୍ଟ ଭଗବାନଙ୍କୁ କହିଥିଲି, ଅପରେସନ୍ କରିକି ଆସିଲା ପରେ ମୁଁ ଆଣିବ ବୋଲିକି କହିଥିଲି, ହେଲେ ଦର୍ଶନ କରିପାରିଲୁନୁ, ଦାଣ୍ଡରୁ ପଳେଇଥିଲୁ ସେତିକି, ଆଉ ଏବେ ଆସିଛୁ।
1: ଆଚ୍ଛା, ଠିକ ବର୍ଷେ ପରେ ଆସିଛନ୍ତି। ତେବେ ପୁରୀ ଆସିଲେ କ'ଣ ଭଲ ଲାଗେ? ମହାପ୍ରଭୁଙ୍କୁ ଦର୍ଶନ କରିବା ନିଶ୍ଚିନ୍ତ ରୂପେ ଭଲ ଲାଗୁ, ତ ପୁରୀରେ ଆଉ କ'ଣ ଆପଣଙ୍କୁ ଆକର୍ଷିତ କରେ?
0: ଆଉ କ'ଣ ହେଲା, ଆମେ ତ ସେ ଗାଡ଼ି କରିକି ଆସୁ, ମହାପ୍ରଭୁ ଦର୍ଶନ କରୁ, ପଳଉ।
1: ମହାପ୍ରଭୁଙ୍କ ଦର୍ଶନ ହେଲାଣି ଏପର୍ଯ୍ୟନ୍ତ?
0: ହେଇନି।
1: ଆଚ୍ଛା, କ'ଣ ଆଶା ରଖିଛନ୍ତି ମହାପ୍ରଭୁ, କ'ଣ ମାଗିବେ ଏଥର?
0: ମହାପ୍ରଭୁ ତ ସବୁ ଦଉଛନ୍ତି, ଆଉ କ'ଣ ମାଗିବେ, ତାଙ୍କର ସବୁ କିଛି ଆଉ।
1: ଅଶେଷ ଅଶେଷ ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
0: ନମସ୍କାର।
2: ତେବେ ଶ୍ରୋତା ବନ୍ଧୁ, ଆଜିର ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆମର ପୁରୀ ପରିକ୍ରମା କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ମତାମତ ଦେବାର ଠିକଣା ଆକାଶବାଣୀ ପୁରୀ ପୁରୀ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ 3752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ।
3: ପ୍ରଚାର କଲୁ ପୁରୀ ପରିକ୍ରମା, ପ୍ରଯୋଜନ କରିଥିଲେ ଦିଲ୍ଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ଆକାଶବାଣୀ କଟକ କେନ୍ଦ୍ରରୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ ଜଗତ ଜନକର ଭଜନ ରାମ ନାମ କୃଷ୍ଣ ନାମ ରାମ ନାମ କୃଷ୍ଣ ନାମ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଜୟ ଜଗନ୍ନାଥ। ସୁପ୍ରଭାତ ଶ୍ରୋତା ବନ୍ଧୁ, ଆପଣ ଟ୍ୟୁନ୍ କରି ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ ସୁପ୍ରଭାତ ପୁରୀ। ଏଥିସହିତ ଆମ କାର୍ଯ୍ୟକ୍ରମ ପରିସରରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରୁ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଜିକା ବିଷୟରେ। ଆଜି ହେଉଛି ଶୁକ୍ରବାର, ମେଷ 25 ଦିନ, ରାଷ୍ଟ୍ରୀୟ ବୈଶାଖ 18 ଦିନ, ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି, ମଧ୍ୟାହ୍ନ 12:22 ପରେ ସପ୍ତମୀ ତିଥି ଲାଗିବ, ଉତ୍ତରାଷାଢ଼ ନକ୍ଷତ୍ର, ଆଉ ଇଂରାଜୀ 2026 ମସିହା ମେ ମାସ 8 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ସକାଳରେ ସୂର୍ଯ୍ୟୋଦୟ ହୋଇଥିଲା 5:17:51 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:08:41। ଶ୍ରୋତାବନ୍ଧୁ, ଏଇ ତ କଲା ଆଜି ପଞ୍ଜିକାର ଦିନ, ପାର, ତିଥି, ମାସ, ବର୍ଷ, ରାଶି, ନକ୍ଷତ୍ରର କଥା। ଏଥର ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ଵ ସମ୍ପର୍କରେ।

ଶ୍ରୋତାବନ୍ଧୁ, ଆଜି ହେଉଛି ମେ ମାସର 8 ତାରିଖ। ସାରା ବିଶ୍ୱରେ ଏହାକୁ ରେଡ୍କ୍ରସ୍ ଦିବସ ରୂପେ ପାଳନ କରାଯାଉଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡୁନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ମସିହାରେ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା। ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତ ବିକାର ସମସ୍ୟା। ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତାର ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ 103.4 FM। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ମେ 8 ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ସମ୍ପର୍କରେ। ବ୍ରିଟିଶ ଅତ୍ୟାଚାର ବିରୁଦ୍ଧରେ ହରିଜନ ଆନ୍ଦୋଳନର ଉନ୍ନତି ପାଇଁ ଅଭିଯାନ ଆରମ୍ଭ ନିମନ୍ତେ ମହାତ୍ମା ଗାନ୍ଧୀ ଆଜିର ଦିନରେ ଅର୍ଥାତ୍ 8 ମେ 1933 ମସିହାରେ 21 ଦିନିଆ ଉପବାସ ଆରମ୍ଭ କରିଥିଲେ। ଠିକ୍ ସେହିପରି 1945 ମସିହାରେ ମେ ମାସ 8 ତାରିଖ ଦିନ ୟୁରୋପ ଡେରେ ବିଜୟ ଭାବେ ଜଣାଶୁଣା। ଏହା ଜର୍ମାନ ସୈନ୍ୟମାନଙ୍କର ସର୍ତ୍ତମୂଳକ ଆତ୍ମସମର୍ପଣକୁ ଚିହ୍ନିତ କଲା। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ। ଶ୍ରୋତାବନ୍ଧୁ, ଆଜିର ଦିନରେ 1886 ମସିହା ମେ ମାସ 8 ତାରିଖ ଦିନ ଡକ୍ଟର ଜନ୍ ପେମ୍ବରଟନ୍ ପ୍ରଥମେ ଆଟଲାଣ୍ଟରେ ଏକ ଫାର୍ମାସିର ତାଙ୍କର ସିଦ୍ଧ ସିରପ୍ କୋକାକୋଲା ଆଣିଥିଲେ। ହଁ ଶ୍ରୋତାବନ୍ଧୁ, ଏଥିସହିତ ଏଇଠି କହି ରଖୁଛୁ ଉଲ୍ଲେଖନୀୟ ଭାରତୀୟ ବ୍ୟକ୍ତିଙ୍କର ଜନ୍ମଦିବସ ସମ୍ପର୍କରେ। 1926 ମସିହା ମେ ମାସ 8 ତାରିଖରେ ଜଣାଶୁଣା ଭାରତୀୟ ଐତିହାସିକ ତଥା ବ୍ରିଟିଶ ଭାରତୀୟ ଇତିହାସ ଉପରେ ବିଶେଷଜ୍ଞ ତପନ ରାୟ ଚୌଧୁରୀଙ୍କର ସୁ

ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 ଏଫ୍ଏମ୍ ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ସକାଳ 8:30। ଶ୍ରୋତାବନ୍ଧୁ, ଆପଣ କେବେ ବି ନିଜ ଜୀବନକୁ ଦୁଃଖ, କଷ୍ଟ ଓ ଦୁଶ୍ଚିନ୍ତାରେ ଢାଙ୍କି ଦିଅନ୍ତୁ ନାହିଁ। ଏହି କ୍ଷଣିକ ଜୀବନରେ ନା ଆପଣ କିଛି ନେଇକି ଯିବେ, ନା ମୁଁ କିଛି ନେଇକି ଯିବି। ଯାହା ଥିଲା, ଯାହା ଉପାର୍ଜନ କରିଛନ୍ତି, ସବୁ ଏଇଠି ରହିବ। ତେଣୁ ଆପଣ ସବୁବେଳେ ଖୁସିରେ ରୁହନ୍ତୁ। ହଁ ଶ୍ରୋତା ବନ୍ଧୁ, ଆପଣଙ୍କ ଉଠାରେ ଟିକିଏ ହସ, ଟିକିଏ ଖୁସି ଆଉ ମନକୁ ଟିକିଏ ହାଲକା କରିବା ପାଇଁ ନେଇ ଆସିଛୁ ମନ ଛୁଆଁ ଗୀତ। ତାହେଲେ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତ।

ଏଥର ଯୁଗଳକଣ୍ଠର ଗୀତ ଗାଇଛନ୍ତି ବିନୋଦ ରାଠୋଡ ଏବଂ ଅଲକା ୟାଗ୍ନିକ୍। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦିମ ଶ୍ରବଣ। କଥାଚିତ୍ର ଦିଲ ତେରା ଆଶିକୀ।

ଆପଣ ଟ୍ୟୁନ୍ କରି ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମେ ଆପଣଙ୍କୁ ଶୁଣାଉଛୁ ହିନ୍ଦୀ କଥା ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟିକୁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର। ସଙ୍ଗୀତରେ ସଜାଇଛନ୍ତି ଉତ୍ତମ ସିଂ। କଥାଚିତ୍ର ଦିଲ୍ ତୋ ପାଗଲ ହେ। ତାହେଲେ ଶୁଣୁଛନ୍ତି ନବ ଶ୍ରୋତା ବନ୍ଧୁ ଏହି ସୁନ୍ଦର ଗୀତଟି।

ଏଥର ଶୁଣନ୍ତୁ, ଡବଲ ଧମାଲ କଥାଚିତ୍ର ଗୀତ କଣ୍ଠ ଯାଇଛନ୍ତି ଅନନ୍ତ ରାଜ ଅନନ୍ତ ଏବଂ ମିକା ସିଂ। ଗୀତିକାର ଏବଂ ସଙ୍ଗୀତକାର ନିଶେ ଅନନ୍ତ ରାଜ ଅନନ୍ତ।

ଶ୍ରୋତାବନ୍ଧୁ ଆପଣ ଟ୍ୟୁନ୍ କରି ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ହଁ ଶ୍ରୋତାବନ୍ଧୁ, କାହାକୁ ପରିବର୍ତ୍ତନ କରିବାର କ୍ଷମତା ବେଳେବେଳେ ଆମ ପାଖରେ ନଥାଏ, ସେ କ୍ଷମତା କେବଳ ସମୟ ପାଖରେ ଥାଏ। ସମୟ କଥା କହିପାରେ ନାହିଁ ସତ, କିନ୍ତୁ ବହୁତ କଥା ଆମକୁ ଶିଖାଇ ଦେଇଥାଏ। ଏଥିସହିତ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତଟି, ଦିଲୱାଲେ କଥା ଚିତ୍ରର ଯୁଗଳ କଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ। ତାହେଲେ ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତଟି।

ବାରିକ ଫାର୍ମ ଫ୍ରେଶ୍ ଏଠାରେ ସମସ୍ତ ପ୍ରକାର ତାଜା ଅଧିକ ମୂଲ୍ୟଯୁକ୍ତ ପନିପରିବା ଅର୍ଗୁଲା ବେବିକର୍ଣ୍ଣ ଟର୍ନିପ୍ ଲେମନ୍ ଗ୍ରାସ୍ ବଟଲ୍ ଗର୍ଡ ଗ୍ରୀନ୍ ଲାଟ୍ୟୁସ୍ ରେଡ୍ ଲାଟ୍ୟୁସ୍ ପକ୍ଚଇ ଜୈବିକ ଉପାୟରେ ଚାଷ କରାଯାଇ ସୁଲଭ ଦରରେ ବିକ୍ରୟ କରାଯାଏ। ଚାହିଦା ଅନୁଯାୟୀ ବାହାର ରାଜ୍ୟକୁ ମଧ୍ୟ ଯୋଗାଇ ଦିଆଯାଏ। ଆଜି ହିଁ ଯୋଗାଯୋଗ କରନ୍ତୁ ବାରିକ ଫାର୍ମ ଫ୍ରେଶ୍ ପିପିଲି ପୁରୀ। ମୋବାଇଲ୍ ନମ୍ବର 9238574297।

0: ଏ ଗୀତଟି ନିଶ୍ଚିତ ଭାବରେ ଆପଣଙ୍କର ହୃଦୟସ୍ପର୍ଶୀ ହୋଇଥିବ। ତେବେ ଆସନ୍ତୁ ଯୋଡ଼ି ହେବା ଆମର ପରବର୍ତ୍ତୀ ଶ୍ରୋତାଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ।
1: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ।
1: ନରେନ୍ଦ୍ର କୁମାର ସାହୁ ଅରଖପାଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଛି।
0: ଏଇ ସମୟରେ ଧାନ ବୁଣିଲେ ଯେ ଆଗକୁ ଭଲ ଫସଲ ହବ କିଛି ମାନେ ଅଛି? ଏ ସମୟଟା ଏତେ ଗୁରୁତ୍ୱପୂର୍ଣ୍ଣ ଚାଷ ପାଇଁ।
1: ହଁ, ସେଇଟା ସେଇଦିନଠୁ ଜଗନ୍ନାଥଙ୍କର ରଥ ଅନୁକୂଳ ହୁଏ, ସେଇଦିନ ଚାଷୀଙ୍କର ଗୋଟେ ରହିଛି ପରମ୍ପରା, ତେଣୁ ସେଇଦିନଠୁ ଅଳ୍ପ କିଛି ଅନୁକୂଳ କରିଦେଇଥାନ୍ତି, ସବୁଆଡେ ଅନୁକୂଳ ଅଳ୍ପ କିଛି ଧାନ ପକେଇ ଦେଇଥାନ୍ତି।
0: ଆଚ୍ଛା, ତେବେ ଏଇ ଯୋଉ ପରମ୍ପରା ଗୁଡିକ ସବୁ ଚାଲିଛି, ଏଗୁଡିକ ଯେତେବେଳେ ଯାଏ ଚାଷ ଥିବ, କାହିଁକି ନା ଆମେ ତ ଖାଇବା ତ ଫ୍ୟାକ୍ଟ୍ରିରେ ବନେଇ ପାରିବା ନାହିଁ ନା, ତେଣୁ ଏଗୁଡିକ ଚାଷବାସ ତ ଚାଷୀ କରିବେ, ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଚାଷ ଥିବ ନିଶ୍ଚିତ ଭାବରେ ଏ ପରମ୍ପରା ଚାଲୁ ରହିବ। ଚାଲନ୍ତୁ ଆମର ସହିତ ଆପଣଙ୍କର ବାର୍ତ୍ତାଳାପ ଏହାକୁ ଆହୁରି ଟିକେ ମଧୁର କରିଦେବା, ଟିକେ ଆପଣଙ୍କ ପସନ୍ଦର ଗୋଟେ ସୁନ୍ଦର ଗୀତ ଶୁଣି କଣ ଶୁଣିବେ ଆଜିର
1: ଚଳଚ୍ଚିତ୍ରରେ? ଗୋଟେ ଭିକାରୀ ବଳ ଗାଇଛନ୍ତି, ଶସ୍ୟ ଶାଳିନୀ ପଲିମାଳିନୀ, ସେଇ ଗୀତଟି।
0: ଆଚ୍ଛା, ତେଣୁ ଆସନ୍ତୁ ଆପଣଙ୍କ ପସନ୍ଦର ଏ ସୁନ୍ଦର ଗୀତଟି ଶୁଣିବା। ଆମ ସହିତ ଯୋଡ଼ି ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହୁଛୁ, ନମସ୍କାର।

0: ହଁ ସୁଧାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ।
1: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, ପରିଚୟ ଦିଅନ୍ତୁ ଆପଣଙ୍କର।
1: ଆଜ୍ଞା, ମୁଁ ନରେନ୍ଦ୍ର ମହାପୁର, ବାସୁଦେବପୁର ମଧ୍ୟକୁରୁ। ମୁଁ ପୂର୍ବ ଅକ୍ଷି ତୃତୀୟାରେ ମୁଁ ଗୃହ ପ୍ରବେଶ କରିଥିଲି, ନୂଆ ଘରଟିଏ କରିଛି, ଗୃହ ପ୍ରବେଶ କରିଥିଲି। ନନାଙ୍କୁ ଡକେଇ ତିନି ଜଣ ନନା ଆସିଥିଲେ, ସେମାନେ ପୂଜା ଅର୍ଚ୍ଚନା କରିଥିଲେ, ଯାହା ହଉ ଠାକୁରଙ୍କ ଦୟାରୁ, ମା ଲକ୍ଷ୍ମୀଙ୍କ ଦୟାରୁ ଗୃହ ପ୍ରବେଶ କରିଥିଲି। ଯାହା ହଉ, ଆମର ଏଇଟା ହଉଛି ପରମ୍ପରା ରହିଛି, ସଂସ୍କୃତି ଆମର ରହିଛି ପୂର୍ବରୁ, ଯୋଉ ଆମର ପୂର୍ବପୁରୁଷ ମାନେ ଏଇସବୁ କଥାକୁ, ଯୋଉ କଥାକୁ ମାନି ଆସୁଛନ୍ତି, ଏବଂ ଆମର ସଂସ୍କୃତି ପରମ୍ପରାକୁ ଆମେ ମଧ୍ୟ ସମ୍ମାନ ଜଣାଇବା ଦରକାର। ଆମେ ଯେହେତୁ ଆମେ ଓଡ଼ିଆ, ଆମର ସଂସ୍କୃତି, ଆମର ପରମ୍ପରା ଅତି ପ୍ରାଚୀନ, ଅତି ମହାନ, ତେଣୁ ସେଇ ସଂସ୍କୃତି ଆଉ ପରମ୍ପରାକୁ ଆମେ ସଦାସର୍ବଦା ବଜାୟ ରଖିବା। ଆମେ ଆଧୁନିକ ଆଧୁନିକ ହେଲେ ବି, ଅର୍ଥାତ୍ ଆଧୁନିକତାର ଯୋଉ ଛାପ ରହିଛି ତାକୁ, ଯଦିଓ ଆମ ଭିତରେ ରହିଛି କିଛି, କିନ୍ତୁ ଆମେ ଆମର ଯୋଉ ସଂସ୍କୃତି ପରମ୍ପରା ରହିଛି, ପୂର୍ବ ସଂସ୍କୃତି ପରମ୍ପରା, ଏବଂ ଆମ ପୂର୍ବପୁରୁଷମାନେ ଯାହା ଆମକୁ ସବୁ ଦେଇ

0: ଯାଇଛନ୍ତି ତାର ରକ୍ଷଣାବେକ୍ଷଣ ଏବଂ ତାର ସୁରକ୍ଷା କରିବା ଆମର ନିହାତ କର୍ତ୍ତବ୍ୟ।
1: ନିଶ୍ଚୟ, ତେଣୁ ଆପଣ ଯେମିତି ଟିକେ ଲେଟ୍ କରିଦେଲେ ଆମକୁ ଜଣେଇବା, ଆମେ ମଧ୍ୟ ଆପଣଙ୍କୁ ଟିକେ ଲେଟ୍ରେ ମଧ୍ୟ ୱିଶ୍ ଜଣାଉଛୁ ଆପଣଙ୍କର ଏକ ବର୍ଷ ପୂର୍ତ୍ତି ଆପଣଙ୍କର ନୂତନ ଗ୍ରହ ପାଇଁ। କେମିତି ଚାଲିଛି ଘର ସବୁ ଠିକ୍ଠାକ୍? ଆପଣଙ୍କ ଯେଉଁ ଘର କରିଥିଲେ, ଖାଲି ଘର ତ ଚାରିକାନ୍ଥରେ ହୁଏନି, ଘର ମଧ୍ୟ ସମ୍ପର୍କର ଖିଅରେ ବାନ୍ଧି ପାରିଲେ ଆହୁରି ସୁନ୍ଦର ହୋଇଥାଏ।
0: ନିଶ୍ଚିତ ଭାବରେ ଆମର ଗୋଟେ କଥା ଅଛି, ବୈକୁଣ୍ଠ ସମାନ ଏହା ଅଟେ ସେ ଘର, ପରସ୍ପର ସ୍ନେହ ଯାଇ ଥାଏ ନିରନ୍ତର। ଗୋଟେ ଘର, ଗୋଟେ ପରିବାର, ଗୋଟେ ସମ୍ପର୍କ।

0: ଅଛନ୍ତି ଏବଂ ମୋର ଦାଦା ହଉ ଖୁଡି ହଉ ମାନେ ଯେମାନେ ସବୁ ଅଛନ୍ତି ଆମର ନିଜର ଆପଣାର ଲୋକ ସମସ୍ତେ ନିଜର ଆମେ ଆମେ ଆମେ ସମସ୍ତଙ୍କ ସହ ଆମେ ସମ୍ବନ୍ଧିତ ହେଇକି ଚଳୁ ତାରି ମନରେ ଇର୍ଷା ଭାବ ଅନ୍ୟାନ୍ୟ କିଛି ନାହିଁ ଯେମିତି ଆମେ ସମସ୍ତେ ଆପଣାର ହେଇକି ଚଳୁ।
1: ବହୁତ ସୁନ୍ଦର। ତେବେ ଗୋଟେ ପବିତ୍ର ବାତାବରଣ ଭିତରେ ଆସନ୍ତୁ, ଆପଣଙ୍କ ପସନ୍ଦର ଗୋଟେ ସୁନ୍ଦର ଗୀତ ବି ଶୁଣିବା। କଣ ଶୁଣିବେ? ଶୁଣାଇବେ
0: ମା ଲକ୍ଷ୍ମୀଙ୍କର ଗୋଟେ ଭଜନ ଟିକେ ଦେବେ ସମସ୍ତଙ୍କୁ ଭଲ ଲାଗିବ। ମତେ ଯେମିତି ଆପଣଙ୍କୁ ସମସ୍ତଙ୍କୁ ଭଲ ଲାଗିବା ଭଳି ସୁନ୍ଦର ଲାଗିବା ଭଳି ଗୋଟେ ମା ଲକ୍ଷ୍ମୀଙ୍କର ଗୋଟେ ଭଜନ ଦେବେ।
1: ନିଶ୍ଚୟ। ତେବେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରେ ସମସ୍ତଙ୍କର ମଙ୍ଗଳ ହଉ ଏତିକି କାମନା କରିବା। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ରହୁଛୁ ଭାଇ, ନମସ୍କାର।
0: ଆଜ୍ଞା ଆଜ୍ଞା ଆଜ୍ଞା ରହିଲି
1: ରହିଲି ଭାଇ ଭାଇ ନମସ୍କାର।

0: ବାଜି ବିଦାୟ ନେବା ପୂର୍ବରୁ ଲେଖି ରଖନ୍ତୁ ଆମର
1: ହେଲୋ ଆକାଶବାଣୀ ପୁରୀ
0: ଫୋନ ନମ୍ବର, ପିନ୍କୋଡ 06752 ନମ୍ବର ହେଉଛି 297758। ଆଜି ସମୟ ହୋଇଯାଇଛି, ତେବେ ବିଦାୟ ଦିଅନ୍ତୁ ସନ୍ତୋଷକୁ।
1: ରହୁଛି, ଜୟ ଜଗନ୍ନାଥ।

ଏତେବେଳେ ଯାଇ ଶୁଣୁଥିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା ଏବଂ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍

ଅନ୍ AIR ଆପ୍ ଡାଉନଲୋଡ୍ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ବର୍ତ୍ତମାନ ପ୍ରଚାର କରୁଛୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥିସହିତ ମୋ କାର୍ଯ୍ୟକ୍ରମ ପରିସରରୁ ଆପଣଙ୍କୁ ସ୍ୱାଗତ ଜଣାଉଛି, ମୁଁ ଜୟଶ୍ରୀ ମୁଦ୍ରା। ଶ୍ରୋତାବନ୍ଧୁ ସକାଳ ସକାଳ ଆସନ୍ତୁ ନା ଟିକେ ଆଜି ଦିନର ପଞ୍ଜିକା ବିଷୟରେ ଜାଣିବା। ଆଜି ହେଉଛି ଶୁକ୍ରବାର 1948 ଶତାବ୍ଦ, ରାଷ୍ଟ୍ରୀୟ ବୈଶାଖ 18 ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ ଷଷ୍ଠୀ ତିଥି, ମଧ୍ୟାହ୍ନ 12:22 ପରେ ସପ୍ତମୀ ତିଥି ଲାଗିବ। ଉତ୍ତରାଷାଢ଼ା ନକ୍ଷତ୍ର ଆଉ ଇଂରାଜୀ 2026 ମସିହା ମେ ମାସ 8 ତାରିଖ। ତେବେ ଶ୍ରୋତାବନ୍ଧୁ ଏ ତ କଲା ଆଜି ପଞ୍ଜିକାର ଦିନ, ପାର, ତିଥି, ମାସ, ବର୍ଷ, ରାଶି, ନକ୍ଷତ୍ରର କଥା। ଏଥର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଭକ୍ତି ଅର୍ଘ୍ୟଟି ସହିତ ଆରମ୍ଭ କରୁଛୁ ଶ୍ରୀକ୍ଷେତ୍ର ସୁରଭି।

ଏହି ସମସ୍ତ ପୁଷ୍ପ ନୀଳାଚଳ ଉପବନ ଓ କୋଇଲି ବୈକୁଣ୍ଠସ୍ଥ ଉପବନରୁ ସଂଗୃହୀତ ହୁଏ। ଅନେକ ଭକ୍ତ ମଧ୍ୟ ଫୁଲ ପଠାଇଥାନ୍ତି।

ବିଭିନ୍ନ ପୁଷ୍ପ ଶିଳ୍ପୀମାନଙ୍କ ଦ୍ୱାରା ଅଧରମାଳ, ଗୁଣା, ନାକଚଣା, ଝୁମ୍ପା, ପଦକ, କୁଣ୍ଡଳ, କରପଲବ, ତିଳକ ଆଦି ପୁଷ୍ପଭୂଷା ଉପବନ ମଧ୍ୟରେ ଥିବା ଫୁଲଘରେ 10-15 ଜଣ ମହିଳା ଶିଳ୍ପୀଙ୍କ ଦ୍ୱାରା କଦଳୀ ପାଟୁକା, ପଣସୀ ପତ୍ର ଓ ଛୁଞ୍ଚି ସାହାଯ୍ୟରେ ତିଆରି କରାଯାଏ।

ଆହୁରି ମଧ୍ୟ ଫୁଲପ୍ରିୟ ଆମ ମହାପ୍ରଭୁ ପତ୍ରକୁ ପ୍ରମୁଖ ସ୍ଥାନ ଦେଇଛନ୍ତି, ଯେମିତିକି ତୁଳସୀ, ଦୟଣା, ମରୁଆ।

ତୁଳସୀ ହେଉଛି ଶ୍ରୀଜୀଉଙ୍କର ସର୍ବଶ୍ରେଷ୍ଠ ପତ୍ର, ଗଳାର ମାଳି। ସେଇଥିପାଇଁ ତ ରାଧାରାଣୀ ଆଉ ମୀରା ଠାରୁ ତୁଳସୀ ମହାପ୍ରଭୁଙ୍କର ଅତି ନିଜର। ଲକ୍ଷେ ପଦ୍ମଫୁଲ ତୁଳସୀ ଆଗରେ ତୁଚ୍ଛ।

ସପ୍ତ ତୁଳସୀ ମଧ୍ୟରେ ଦୟଣା ଓ ମରୁଆ ଅନ୍ତର୍ଭୁକ୍ତ। ଦୟଣା ଚୋରି ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ। ଦୟଣା ଯେ ଜଗନ୍ନାଥଙ୍କୁ ଅର୍ପିତ ହୁଏ ତା ନୁହେଁ, ଅନ୍ୟ ଦେବାଦେବୀଙ୍କୁ ଅର୍ପିତ ହେବାର ବିଧି ରହିଛି।

ପଣସ ପତ୍ରରେ ଜଗନ୍ନାଥଙ୍କ ପାଇଁ ଶଙ୍ଖ ଚକ୍ର ଓ ବଳଭଦ୍ରଙ୍କ ପାଇଁ ହଳ ମୁଷଳ ସଜ୍ଜିତ ହୋଇଥାଏ। କେତକୀ ପାଖୁଡ଼ା ଭଳି ସୁନା କେତକୀ ଜଗନ୍ନାଥଙ୍କ ବେଶରେ ଲାଗେ। ପଣସ ପତ୍ରରେ ପଦକ ମଧ୍ୟ ତିଆରି ହୁଏ।

ସତରେ ଶ୍ରୀଜଗନ୍ନାଥଙ୍କ ପୁଷ୍ପ ଓ ପତ୍ରବେଶର ପରିପ୍ରକାଶ ଅତୁଳନୀୟ। ଶ୍ରୋତାବନ୍ଧୁ, ଆପଣ ନିଜ ମନରୁ ଭେଦଭାବ ଭୁଲି ଶ୍ରୀଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପଣ କରି ଥରୁଟିଏ ଚକା ଆଖିକୁ ଚାହିଁ ଆଖି ମିଳାଇ ଦିଅନ୍ତୁ ନା, ଦେଖିବେ ସକଳ ଦୁଃଖ ଦୂର ହୋଇଯିବ। ଜଗନ୍ନାଥ ଜଗନ୍ନାଥ ଜଗତ ଈଶ୍ୱର ଜନ୍ମ ଜନ୍ମାନ୍ତର ତୁମ୍ଭ କରୁଣା ଉପର। ଶ୍ରୋତାବନ୍ଧୁ, ମହାପ୍ରଭୁଙ୍କର କଥାମୃତଙ୍କୁ ଏଇଠି ବିରାମ ଦେଇ ଆସନ୍ତୁ ଆମର କାର୍ଯ୍ୟକ୍ରମକୁ ଆଗକୁ।

ଆକାଶବାଣୀ ପୁରୀ କେନ୍ଦ୍ରରୁ ଆପଣ ଶୁଣୁଛନ୍ତି 103.4 FM ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ଆମେ ଗୀତ ତ ଶୁଣିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଆଜି ହେଉଛି ମେ ମାସର 8 ତାରିଖ। ସାରା ବିଶ୍ୱରେ ଏହାକୁ ରେଡ଼କ୍ରସ୍ ଦିବସ ରୂପେ ପାଳନ କରାଯାଉଛି। ଶ୍ରୋତାବନ୍ଧୁ, ଏ ରେଡ଼କ୍ରସ୍ ବିଷୟରେ ଆସନ୍ତୁ କିଛି ଜାଣିବା। ଦୈବ ଦୁର୍ବିପାକ ସମୟରେ ମଣିଷ ଯେତେବେଳେ ଡହଳ ବିକଳ ହେଉଥାଏ, ସେହି ସମୟରେ ପହଞ୍ଚିଯାଏ ଗୋଟିଏ ଗାଡ଼ି, ଯେଉଁଥିରେ ନାଲି ରଙ୍ଗର ଗୋଟିଏ ଛକ ଚିହ୍ନ ଥାଏ। ଏହି ରେଡ଼କ୍ରସ୍ ଗାଡ଼ି ନିରାଶ ହୃଦୟରେ କେତେ ଯେ ଆଶା ଭରିଦିଏ, ତାହା ଅନୁଭବ ହିଁ ଜାଣିପାରିବ। ହଁ ଶ୍ରୋତାବନ୍ଧୁ, ଏହି ରେଡ଼କ୍ରସ୍ ହେଉଛି ଏକ ଆନ୍ତର୍ଜାତିକ ସଂସ୍ଥା, ସେବା ଯାହାର ମୂଳମନ୍ତ୍ର। ବିଶ୍ୱର କୋଟି ହୃଦୟ ଏକାଠି ହେବା ତ ଅସମ୍ଭବ କଥା, ମାତ୍ର ଏହା ସମ୍ଭବ ହୋଇପାରିଛି ଏକମାତ୍ର ବ୍ୟକ୍ତିଙ୍କ ଦ୍ୱାରା, ଯାହାକୁ ଆମେ ରେଡ଼କ୍ରସ୍ର ଜନକ ବୋଲି କହୁ। ସେହି ଯୋଗ ଜନ୍ମ ହେଉଛନ୍ତି ଫ୍ରାନ୍ସବାସୀ ହେନରି ଡୁନାଟ୍। ତାଙ୍କର ଜନ୍ମଦିବସ ହେଉଛି ଆଜିର ଦିନ, ଅର୍ଥାତ୍ ମେ ମାସ 8 ତାରିଖ, ଯାହାକୁ କି ଆଜି ଆମେ ରେଡ଼କ୍ରସ୍ ଦିବସ ଭାବେ ପାଳନ କରୁଛୁ। ଏଇଠି କହି ରଖୁଛୁ, ଆମର ଚିନ୍ତା ଓ ଚେତନା କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନ ରହୁ। ଯଦି ଆମର ଚେତନା ଭିତରେ ରେଡ଼କ୍ରସ୍ର ନୀତି ଓ ଆଦର୍ଶ ପ୍ରବେଶ କରିପାରିଲା, ତେବେ ତାହା ହେବ ସେହି ଅମର ଆତ୍ମାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।

1948 ମସିହାରେ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା। ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତ ବିକାର ସମସ୍ୟା। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି।

ଏଥର ଶୁଣନ୍ତୁ ଇତିହାସ କଥାଚିତ୍ର ଗୀତ ଯୁଗଳକଣ୍ଠ ଗୀତରୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ କୁମାର ଶାନୁ, ଗୀତିକାର ସମୀର ଏବଂ ସଙ୍ଗୀତକାର ଦିଲୀପ ସେନ, ସମୀର ସେନ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, 1886 ମସିହା ଆଜିର ଦିନ ଅର୍ଥାତ୍ ମେ ମାସ 8 ତାରିଖରେ ଡକ୍ଟର ଜନ୍ ପେମ୍ବରଟନ୍ ପ୍ରଥମେ ଆଟଲାଣ୍ଟାର ଏକ ଫାର୍ମାସିରେ ତାଙ୍କର ସିଧ ସିରପ୍ କୋକା କୋଲା ଆଣିଥିଲେ। ଏଥିସହିତ ଆସନ୍ତୁ ଶୁଣିବା ଆଶା ଭୋସଲେଙ୍କ କଣ୍ଠରେ ପରବର୍ତ୍ତୀ ଗୀତଟି, ହରେ ରାମ ହରେ କୃଷ୍ଣ କଥାଚିତ୍ରର।

କହି ରଖୁଛୁ, ଉଲ୍ଲେଖନୀୟ ଭାରତୀୟ ବ୍ୟକ୍ତିଙ୍କର ଜନ୍ମଦିବସ ସମ୍ପର୍କରେ 1926 ମେ ମାସ 8 ତାରିଖରେ ଜଣାଶୁଣା ଭାରତୀୟ ଐତିହାସିକ ତଥା ବ୍ରିଟିଶ ଭାରତୀୟ ଇତିହାସ ଉପରେ ବିଶେଷଜ୍ଞ ତପନ ରାୟ ଚୌଧୁରୀଙ୍କର ଆଜି ହେଉଛି ଶୁଭ ଜନ୍ମଦିନ।

ଆପଣ ଶୁଣୁଛନ୍ତି ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି 103.4 FM ରେ। ହଁ ଶ୍ରୋତା ବନ୍ଧୁ, ଏଥିସହିତ

ଆପଣ ଶୁଣୁଛନ୍ତି 103.4 FM ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ଆଜି ହେଉଛି ପ୍ରସିଦ୍ଧ ଭାରତୀୟ ଗାୟକ ତଥା ସଙ୍ଗୀତଜ୍ଞ ରେମୋ ଫର୍ଣ୍ଣାଣ୍ଡିସ୍ଙ୍କର ଜନ୍ମଦିନ। ଠିକ୍ ସେହିପରି 1978 ମେ ମାସ 8 ତାରିଖରେ ପ୍ରସିଦ୍ଧ ତେଲୁଗୁ ସିନେମା ତଥା ଟେଲିଭିଜନ ଅଭିନେତା ସାଇ କିରଣଙ୍କର ମଧ୍ୟ ଜନ୍ମଦିନ। ଆହୁରି ମଧ୍ୟ 1990 ଆଜିର ଦିନରେ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ସୁମିତ ଗୁଲାଟିଙ୍କର ଶୁଭ ଜନ୍ମତିଥି।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଶ୍ରୋତା ବନ୍ଧୁ, ଆମେ ଆଜି ଦିନର ବିଶେଷତା ସମ୍ପର୍କରେ କଥା ହେଉଛେ। ମନ ଛୁଆଁ ଗୀତ ବି ଶୁଣୁଛେ। ହଁ ଶ୍ରୋତା ବନ୍ଧୁ, ଏଇଠିକୁ ଆପଣଙ୍କୁ କହି ରଖୁଛୁ, ସତର୍କ ହୋଇ ଗାଡ଼ି ଚଲାନ୍ତୁ। ଗାଡ଼ି ଚଲାଇବା ସମୟରେ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହୁଅନ୍ତୁନି। ଆଉ ହଁ ଶ୍ରୋତା ବନ୍ଧୁ, ହେଲମେଟ୍ ଆଉ ସିଟ୍ ବେଲ୍ଟ ଲଗାଇ ଗାଡ଼ି ଚଲାନ୍ତୁ। ତାହେଲେ ଆସନ୍ତୁ ଆଜି ଶପଥ ନେବା ସଡ଼କର ନିୟମ ମାନି ନିଜେ ସୁରକ୍ଷିତ ଭାବରେ ଗାଡ଼ି ଚଳାଇବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ମୂଲ୍ୟବାନ ଜୀବନକୁ ରକ୍ଷା କରିବା। ସବୁବେଳେ ଟ୍ରାଫିକ୍ ନିୟମ ମାନନ୍ତୁ, ହେଲମେଟ୍ ପିନ୍ଧନ୍ତୁ, ଆପଣଙ୍କର ମୂଲ୍ୟବାନ ଜୀବନକୁ ରକ୍ଷା କରନ୍ତୁ। ମାନିବା ଯଦି ରାସ୍ତା ନିୟମ, ଖୁସିରେ କଟିବ ଆମ ଜୀବନ। ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତଟି, ଦାଦା କଥାଚିତ୍ରର।

ଏ ଗୀତଟିରେ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଶୈଳେନ୍ଦ୍ର ସିଂ, ହେମଲତା, ଦିଲରାଜ କୌର। ଗୀତ ରଚନା କରିଛନ୍ତି ରବୀନ୍ଦ୍ର ଜୈନ ଏବଂ ସଙ୍ଗୀତ ରଚନା କରିଛନ୍ତି ଉଷା ଖାନ୍ନା।

ଶ୍ରୋତାବନ୍ଧୁ ଏ ଗୀତଟି ସହିତ ଶ୍ରୀକ୍ଷେତ୍ର ଶ୍ରୀ ଭିକାରୀ ଜୀଉଙ୍କୁ ଆମେ ଏଇଠି ରଖୁଛୁ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଏଇ କିଛି ସମୟ ମଧ୍ୟରେ।

ਆਕਾਸ਼ਬਾਣੀ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ ମୁଖ୍ୟ ସମ୍ବାଦ ଭାରତର ସଭ୍ୟତା ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର କହିଲେ ପ୍ରଧାନମନ୍ତ୍ରୀ ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ ଇରାନ ପରମାଣୁ ଅସ୍ତ୍ର ହାସଲ ନ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଛନ୍ତି ଆମେରିକା ଓ ୟୁରୋପୀୟ ସଂଘ ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଗୁଜରାଟର ସୋମନାଥ ମନ୍ଦିର ପରିଦର୍ଶନ କରିବେ 1951 ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପୁନରୁଦ୍ଧାରିତ ଏହି ମନ୍ଦିର ଉଦ୍ଘାଟନର 75ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି ଦୈନିକ ଖବରକାଗଜରେ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ସୂଚନା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଭାରତର ସଭ୍ୟତା ଶକ୍ତି ଏବଂ ସ୍ଥିରତାର ପ୍ରତୀକ ବାରମ୍ବାର ପ୍ରତିବନ୍ଧକ ତଥା କ୍ଷତି ସହିବା ପରେ ବିଶ୍ୱାସ ଏବଂ ସଂସ୍କୃତି ଯେ ବଞ୍ଚି ରହିପାରିବ ସୋମନାଥ ମନ୍ଦିର ଏହାକୁ ଦର୍ଶାଉଛି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି କିଛି ମାସ ମଧ୍ୟରେ ସୋମନାଥ ମନ୍ଦିର ସହିତ 2 ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ଚଳିତ ବର୍ଷ ପ୍ରାରମ୍ଭରେ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀ ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱାସ କରିଥିଲେ ଯେ ସୋମନାଥ ମନ୍ଦିର ପୁନଃନିର୍ମାଣ ଏକ ଜାତୀୟ କର୍ତ୍ତବ୍ୟ ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ବିଜେପି ନବନିର୍ବାଚିତ ସଦସ୍ୟଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବଙ୍ଗଳା କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ବୈଠକ ଅନୁଷ୍ଠିତ ହେବ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା

ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଭିନ୍ନ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱକବିଙ୍କ ଜୟନ୍ତୀ ଅବସରରେ ସମାରୋହରେ ସାଂସ୍କୃତିକ ପ୍ରଦର୍ଶନୀ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ କରି ନପାରେ ତାହା

0: ଟେଲିଫୋନ୍ ମାଧ୍ୟମରେ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ନିଜ ଲୋକଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ବାର୍ତ୍ତାଳାପ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା। ସ୍କଟଲ୍ୟାଣ୍ଡର ଟର୍ନବେରୀରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରୁତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ୟୁରୋପୀୟ ସଂଘକୁ ଆମେରିକାର 250ତମ ସ୍ୱାଧୀନତା ବାର୍ଷିକୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ବିଫଳ ହେଲେ ଅଧିକ ଶୁଳ୍କ ଲାଗୁ କରାଯାଇପାରେ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବାର୍ତ୍ତାଳାପକୁ ସ୍ୱୀକାର କରି କହିଛନ୍ତି, ଉଭୟ ନେତା ପଶ୍ଚିମ ଏସିଆର ବିକାଶ ଏବଂ ଆଞ୍ଚଳିକ ଅଂଶୀଦାରଙ୍କ ସହ ସମନ୍ୱୟ ବିଷୟରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଓ ଭାରତୀୟ ବାୟୁସେନା ଗତକାଲି ଓଡ଼ିଶା ଉପକୂଳରେ ଟ୍ୟାକ୍ଟିକାଲ ଆଡ଼ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହା ହେଉଛି ଯୁଦ୍ଧାସ୍ତ୍ରକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂହ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋତ୍ସାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଙ୍କଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳ ଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରଡକାଷ୍ଟର ହେବା କେ ନାତେ ଯୋ ଇସ୍ ତରହ କା କାର୍ଯ୍ୟକ୍ରମ ହମ କରତେ ହେଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହେଁ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହେଁ।
0: ଚୀନର ହୁନାନ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରାଦେଶିକ ରାଜଧାନୀ ଚାଙ୍ଗସା ନିକଟସ୍ଥ ଲିଉ ୟୁଆନ୍ ସହରରେ ସୋମବାର ଦିନ ଏହି ବିସ୍ଫୋରଣ ଘଟିଥିଲା। ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣରେ 51 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ

ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜୀକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.in ଉପଲବ୍ଧ ହେଉଛି। ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇଲିସିସ୍ ୟୁନିଟ୍, ଜରୁରୀକାଳୀନ ଓ ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ। ଜିଲ୍ଲାରେ ଏକ ନର୍ସିଂ ଓ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ଉପକୂଳରେ ଟ୍ୟାପ୍ଟିକାଲ ଆଡ଼ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଦ୍ଧାସ୍ତ୍ର ତାରାକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଏହା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମଇ ମାସ 8 ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ରେଡ୍କ୍ରସ୍ ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ମାନବତାର ସେବାରେ ନିୟୋଜିତ ସ୍ୱୟଂସେବକଙ୍କର ନିଷ୍କାମ ପ୍ରୟାସ ଓ ଅତୁଟ ପ୍ରତିବଦ୍ଧତାକୁ ରେଡ୍କ୍ରସ୍ ଦିବସରେ ପ୍ରଶଂସା କରିଛନ୍ତି। ଆବଶ୍ୟକତାରେ ଥିବା ଲୋକଙ୍କୁ ଆଶ୍ୱସ୍ତ ସେବା ଓ ସହଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରେଡ୍କ୍ରସ୍ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ୍ ଦିବସରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ କରୁଣାମୟ ସମାଜ ଗଠନ ପାଇଁ ଦୟା, ଏକତା ଏବଂ ମାନବିକ ସେବା ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମାନବ ସେବା ଓ ଜନକଲ୍ୟାଣରେ ସମର୍ପିତ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାକୁ ଆଧାର କରି ଛାତ୍ର ଜୀବନରୁ ଦେଶସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଥାଲାସେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତ ରୋଗୀଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଓ ସମର୍ଥନ ଦେବା। ଥାଲାସେମିଆ ଏକ ରକ୍ତ ବିକାର ସମସ୍ୟା। ଦେଶରେ ଥାଲାସେମିଆ

0: ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମାଜିକ ସଚେତନତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରିହେବ। ସମୟୋପଯୋଗୀ ପରୀକ୍ଷା ଓ ପରାମର୍ଶ ଏହି ରୋଗ ପ୍ରତିରୋଧରେ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥାଲାସେମିଆ ରୋଗ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଥାଲାସେମିଆ ଗୋଟେ ହିମୋଲାଇଟିକ୍ ଏନିମିଆ, ଯୋଉଠି ଆମର ହିମୋଗ୍ଲୋବିନ୍ ଡିଫେକ୍ଟିଭ ଥାଏ। ଏହି ରୋଗ ବିଷୟରେ ସଚେତନତା ଆଉ ପ୍ରି ମ୍ୟାରାଇଟାଲ କାଉନ୍ସେଲିଂ ଆଉ ଜେନେଟିକ୍ ଷ୍ଟଡି, ତାଦ୍ୱାରା ଆମେ ଏହାକୁ ପ୍ରିଭେଣ୍ଟ କରିପାରିବା। ଯଦି ସମସ୍ତେ ଏହାର କାରଣ ବୁଝିବେ ଆଉ ଜାତକ ମିଳିଲା ଭଳି ଯଦି ନିଜର ପରୀକ୍ଷା କରିକି ନିଜ ଜୀବନସାଥୀ ବାଛିବେ, ହୁଏତ ଛୋଟ ଛୋଟ ଶିଶୁମାନେ ଏହି ରୋଗରୁ ରକ୍ଷା ପାଇବେ। ଆଉ ଯେଉଁମାନଙ୍କର ରୋଗ ଅଛି ତାଙ୍କର ରକ୍ତ ଦେବା ସହ ଜିନ୍ ଥେରାପି ମଧ୍ୟ ଅଭ୍ୟାସ କରାଯାଉଛି, ପାଇଁ ଆମର ବିଭିନ୍ନ ଆସୋସିଏସନ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ କାମ କରୁଛି।
0: ଡକ୍ଟର ମୁକେଶ ମହାଲିଙ୍ଗ ଥାଲାସେମିଆ ଦିବସ ଅବସରରେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଦିନରେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ସମସ୍ତଙ୍କୁ ଶପଥ ନେବା ଲାଗି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ବିଶ୍ୱ ଥାଲାସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ରକ୍ତଦାନର ଆବଶ୍ୟକତା ଓ ଏହାର ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାରରୁ ମିଳିଥିବା ସୂଚନା ଅନୁଯାୟୀ ଗତ 5 ବର୍ଷ ମଧ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2021ରେ ଜିଲ୍ଲାରେ 30 ଜଣ ଥାଲାସେମିଆ ରୋଗୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର 6 ଜଣ ରୋଗୀ ପଞ୍ଜୀକୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23 ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣୀ ଗୃହକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତା ବନ୍ଧୁ, ଆପଣମାନେ ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି।

ଶୁଣିଲେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଯୁବ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନରେ ଅଛନ୍ତି ଭାଗ୍ୟଶ୍ରୀ ପଟ୍ଟନାୟକ ଓ ଶୁଭଦର୍ଶିନୀ ସାହୁ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଭବିଷ୍ୟତ। ସେମାନଙ୍କ ମନରେ ଯଦି ଛୋଟ ଦିନରୁ ସେବାଭାବ, ସାମାଜିକ ଦାୟିତ୍ୱ ଗଢ଼ି ତୋଳି ହେବ, ତେବେ ଆଗାମୀ ଦିନରେ ସମାଜ ଆହୁରି ଅଧିକ ସୁନ୍ଦର ଆଉ ସୁସଂଗଠିତ ହେବ। ଯୁବ ରେଡ୍କ୍ରସ ଆନ୍ଦୋଳନ ଏହି ଦିଗରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଛାତ୍ରଛାତ୍ରୀଙ୍କୁ କେବଳ ପୁସ୍ତକୀୟ ଜ୍ଞାନ ନୁହେଁ, ବରଂ ଜୀବନ ବଞ୍ଚିବାର ଶିକ୍ଷା ମଧ୍ୟ ଦିଏ। କିପରି ଅନ୍ୟଙ୍କ ସହ ମିଶିବା, ସମାଜ ପାଇଁ କାମ କରିବା, କିପରି ସମୟରେ ସମୟରେ ସହାୟତା କରିବା, ଏହିସବୁ
1: ରେଡ୍କ୍ରସ କାର୍ଯ୍ୟକ୍ରମର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ମଧ୍ୟ ରହିଛି, ତାହା ହେଉଛି ସ୍ୱାସ୍ଥ୍ୟ ସଚେତନତା। ଗ୍ରାମାଞ୍ଚଳରେ ଏବେ ମଧ୍ୟ ଅନେକ ଲୋକ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବିଷୟରେ ସଚେତନ ନୁହନ୍ତି। ଏହି କାରଣରୁ ଅନେକ ରୋଗ ମଧ୍ୟ ପ୍ରସାରିତ ହୁଏ। ରେଡ୍କ୍ରସ ଏହି କ୍ଷେତ୍ରରେ ସଚେତନତା ଶିବିର, ଚିକିତ୍ସା ଶିବିର ଓ ପ୍ରଶିକ୍ଷଣ ଆୟୋଜନ କରି ଲୋକମାନଙ୍କୁ ସଚେତନ କରେ। ଏହାଦ୍ୱାରା ସମାଜରେ ସ୍ୱାସ୍ଥ୍ୟର ମାନ ବଢ଼ିଥାଏ।
0: ତେବେ ସମାଜରେ ଅନେକ ସମୟରେ ଦେଖାଯାଏ ଯେ ଲୋକମାନେ ଛୋଟ ଛୋଟ ବିଷୟରେ ବିବାଦ କରନ୍ତି, ଦ୍ୱେଷ ଆଉ ଘୃଣାର ବି ପ୍ରସାର କରନ୍ତି, କିନ୍ତୁ ରେଡ୍କ୍ରସ ଆମକୁ ଶିଖାଏ ମଣିଷ ହେଉଛି ସବୁଠୁ ବଡ଼ ପରିଚୟ। ଯେତେବେଳେ ଗୋଟେ ଲୋକ ଦୁଃଖରେ ଥାଏ, ସେତେବେଳେ ସେ କୌଣସି ଧର୍ମ କି ଜାତିର ନୁହେଁ, ସେ କେବଳ ଜଣେ ମଣିଷ। ଏହି ଚିନ୍ତାଧାରା ହିଁ ଶାନ୍ତି ଓ ସମ୍ମିଳନର ପଥ ଦେଖାଏ।
1: ଯୁବବନ୍ଧୁ, ଆପଣ ତ ଜାଣନ୍ତି ଆଜି ଆମ ପରିବେଶରେ ପରିବର୍ତ୍ତନ ଓ ବିଶ୍ୱର ଉଷ୍ମତା ବଢ଼ିଥିବାରୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାକୁ ଲାଗିଛି। ଏହା ମଣିଷ ଜୀବନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ମଧ୍ୟ ପାଲଟିଛି। ଏମିତି ସମୟରେ ରେଡ୍କ୍ରସର ଭୂମିକା ଆଉ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଏହା କେବଳ ସହାୟତା ନୁହେଁ, ବରଂ ସଚେତନତା ଓ ସମାଧାନର ପଥ ମଧ୍ୟ ଦେଖାଏ।
0: ତେବେ ଶେଷରେ କୁହାଯାଇପାରିବ, ରେଡ୍କ୍ରସ କେବଳ ଗୋଟିଏ ସଂଗଠନର ନାମ ନୁହେଁ, ଏହା ମଣିଷ ହୃଦୟର ଗୋଟିଏ ସୁନ୍ଦର ଅନୁଭୂତି, ଏକ ଅକ୍ଷୟ ସେବାର ସ୍ରୋତ। ଯେଉଁଠାରେ ଯନ୍ତ୍ରଣା ଅଛି, ସେଠାରେ ଏହାର ସ୍ପର୍ଶ। ଯେଉଁଠାରେ ନିରାଶା ଅଛି, ସେଠାରେ ଏହା ଆଶାର ଆଲୋକ। ଏହା ଆମକୁ ଶିଖାଏ ମଣିଷ ହେବାର ଅର୍ଥ କେବଳ ବଞ୍ଚିବା ନୁହେଁ, ଅନ୍ୟକୁ ବଞ୍ଚାଇବାରେ ମଧ୍ୟ ରହିଛି। ବିଶ୍ୱ ରେଡ୍କ୍ରସ ଦିବସ ଆମ ପାଇଁ କେବଳ ଏକ ଉତ୍ସବ ନୁହେଁ, ଏହା ଏକ ଆହ୍ୱାନ ମଧ୍ୟ, ମାନବିକତାକୁ ଆମ ଜୀବନର ଅଂଶ କରିବାର ଆହ୍ୱାନ। ଆସନ୍ତୁ ସମସ୍ତେ ମିଶି ନିଜ ନିଜ ସ୍ଥାନରୁ କିଛି କିଛି ସେବା କରିବାର ପ୍ରତିଜ୍ଞା ନେବା। ଗୋଟେ ହସ, ଗୋଟେ ସହାୟତାର ହାତ, ଗୋଟେ ସହାନୁଭୂତିର କଥା, ଆଉ ଏସବୁ ମିଶି ପୃଥିବୀକୁ ଆହୁରି ସୁନ୍ଦର ଓ ସୁସଂଗଠିତ କରିପାରିବା।
1: ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ନା କଥାବାର୍ତ୍ତା ମଧ୍ୟରୁ କିଛି ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

ଶ୍ରୋତା ବନ୍ଧୁ, ସକାଳର ଖରା ଧୀରେ ଧୀରେ ତୀବ୍ର ହେଉଥିଲା। ସହରର ରାସ୍ତାଗୁଡ଼ିକ ଲୋକ ଓ ଯାନବାହନର ଭିଡ଼ରେ କୋଳାହଳ କରୁଥିଲା। ହର୍ନର ଶବ୍ଦ, ଧୂଳି ଓ ତାପରେ ଏକ ଅସହ୍ୟ ପରିବେଶ ସୃଷ୍ଟି ହେଉଥିଲା। ସେହି ଭିଡ଼ ମଧ୍ୟରେ ଏକ ଛୋଟ ଘଟଣାଟି ହଠାତ୍ ଘଟିଗଲା। ଏକ ଯୁବକ ତରବର ହୋଇ ସିଗ୍ନାଲକୁ ଅବହେଳା କରି ଆଗକୁ ବଢ଼ିଗଲା, ଆଉ ଅନ୍ୟପଟୁ ଆସୁଥିବା ଗୋଟିଏ ଦୁଇଚକିଆ ଯାନ ସହିତ ଧକ୍କା ଲାଗିଗଲା। କେବଳ କିଛି ସେକେଣ୍ଡର ଅବିବେକୀ ନିଷ୍ପତ୍ତି ଏକ ଜୀବନକୁ ରକ୍ତାକ୍ତ କରିଦେଲା। ଚାରିପାଖରେ ଲୋକମାନେ ଜମା ହେଲେ, କେହି ଦୟା ଦେଖାଇଲେ ତ କେହି ମୋବାଇଲରେ ଭିଡ଼ିଓ କରିଲେ। କିନ୍ତୁ ସେହି ଦୁର୍ଘଟଣା ଆମ ସମାଜର ଏକ କଠୋର ସତ୍ୟକୁ ମଧ୍ୟ ପ୍ରକାଶ କରିଦେଲା। ଆମେ ଏବେ ପର୍ଯ୍ୟନ୍ତ ଟ୍ରାଫିକ୍ ନିୟମକୁ ଗୁରୁତ୍ୱର ସହିତ ନେବାକୁ ଶିଖିନାହୁଁ। ଏହା କେବଳ ଏକ

0: ଘଟଣା ନ୍ୟୁଜ୍ ଶ୍ରୋତା ବନ୍ଧୁ, ଏହା ଆମର ପ୍ରତିଦିନର ଘଟୁଥିବା ଅନେକ ଘଟଣାର ଏକ ଛୋଟ ଉଦାହରଣ, ଯେଉଁଠାରେ ଆମର ଅସଚେତନତା, ଅଧୈର୍ଯ୍ୟ ଓ ଅନୁଶାସନହୀନତା ମିଶି ଜୀବନକୁ ବିପଦକୁ ଠେଲି ଦେଉଛି।
1: ଶ୍ରୋତା ବନ୍ଧୁ, ଆମେ ଯେତେବେଳେ ରାସ୍ତାକୁ ବାହାରୁଛୁ, ଆମେ କେବଳ ଏକ ଚାଳକ କି ଏକ ପଦଯାତ୍ରୀ ନୁହେଁ, ଆମେ ଏକ ସାମୂହିକ ବ୍ୟବସ୍ଥାର ଅଂଶ। କିନ୍ତୁ ଆମର ମନୋଭାବ ଏହାକୁ ଅନେକ ସମୟରେ ସ୍ୱୀକାର କରିନଥାଏ। ଆମେ ଭାବୁଥାଉ, ମୋତେ ଯେଉଁଠାକୁ ପହଞ୍ଚିବାକୁ ଅଛି ଯେମିତି ବି ହଉ ପହଞ୍ଚିଯିବି। ଆଉ ଏହି ଆତ୍ମକେନ୍ଦ୍ରିକ ଭାବନା ଆମକୁ ନିୟମ ଭଙ୍ଗ କରିବାରେ ବାଧ୍ୟ କରୁଛି। ସିଗ୍ନାଲରେ ଥିବା କିଛି ସେକେଣ୍ଡ ଆମକୁ ଯେମିତି ଗୋଟେ ଅନନ୍ତ ସମୟ ପରି ଲାଗୁଛି। ହେଲମେଟ ପିନ୍ଧିବା ଆମକୁ ଅସୁବିଧା ଲାଗେ, ସିଟ୍ ବେଲ୍ଟ ବାନ୍ଧିବା ଆମ ପାଇଁ ଅନାବଶ୍ୟକ ଲାଗେ। ଆଉ ଏହି ଛୋଟ ଛୋଟ ଅବହେଳା ଦିନକୁ ଦିନ ବଡ ବିପଦର ରୂପ ନିଏ। ଆମେ ଭୁଲି ଯାଉ ଯେ ରାସ୍ତାରେ ଆମେ ଏକା ନୁହେଁ, ଆମ ସହିତ ଅନ୍ୟମାନଙ୍କ ଜୀବନ ବି ଜଡିତ।
0: ଆଉ ଜାଣିଛ ଶୁଭ, ଏହାର ପଛରେ ଆଉ ଗୋଟିଏ ମଧ୍ୟ ଗଭୀର ମାନସିକତା କାମ କରୁଛି, ଆଉ ସେ ହେଲା ଅହଙ୍କାର ଓ ଅସାବଧାନତା। ଅନେକ ଲୋକ ଭାବନ୍ତି ଯେ ତାଙ୍କୁ କିଛି ହେବନି, ସେମାନେ ନିଜକୁ ଅନ୍ୟମାନଙ୍କ ଠାରୁ ଅଧିକ ଚତୁର ଭାବନ୍ତି ନା। ନିୟମକୁ ଅବହେଳା କରିବାକୁ ସେମାନେ ଏକ ପ୍ରକାର ସାହସ ବୋଲି ମନେ କରନ୍ତି, କିନ୍ତୁ ଜୀବନ ଏତେ ସରଳ ନୁହେଁ ନା। ଏକ ଛୋଟ ଭୁଲ ମଧ୍ୟ ଅପରିହାର୍ଯ୍ୟ ପରିଣାମ ନେଇ ଆସିପାରେ। ଯେତେବେଳେ ଦୁର୍ଘଟଣା ଘଟେ, ସେତେବେଳେ ଆମେ ନିୟମର ମୂଲ୍ୟ ବୁଝୁ, କିନ୍ତୁ ସେତେବେଳେ ସମୟ ହାତ ଛାଡି ଦେଇଥାଏ।
1: ହଉ ଦେଖୁନ, ଆଧୁନିକ ଯୁଗରେ ରାସ୍ତା ଓ ଯାନବାହନ ଯେମିତି ଆମ ନିତିଦିନିଆ ଜୀବନର ଗୋଟେ ଅବିଭାଜ୍ୟ ଅଂଶ।
0: ହଁ, ସହର ହେଉ କି ଗାଁ, ସବୁଠାରେ ତ ଯାତାୟାତର ଭିଡ଼ ଦିନକୁ ଦିନ ବଢ଼ୁଛି। ଆଉ ଏହି ଭିଡ଼ ଓ ବ୍ୟସ୍ତତାର ମଧ୍ୟରେ ଟ୍ରାଫିକ୍ ନିୟମ ଗୁଡ଼ିକ ଆମକୁ ସୁରକ୍ଷିତ ଓ ସୁସଂଗଠିତ ଯାତାୟାତର ପଥ ଦେଖାଉଛି। କିନ୍ତୁ ଦୁଃଖର ବିଷୟ କ'ଣ ଜାଣିଛ, ଆମେ ଅନେକ ସମୟରେ ଏହି ନିୟମଗୁଡ଼ିକୁ ଗୁରୁତ୍ୱ ଦେଉନାହୁଁ, ମାନିବାକୁ ଇଚ୍ଛା କରୁନାହୁଁ। କିନ୍ତୁ ଏଇଠି ପ୍ରଶ୍ନ ଉଠେ ଯେ କାହିଁକି ଆମେ ଟ୍ରାଫିକ୍ ନିୟମ ପାଳନ କରିବାକୁ ଭଲ ନ ପାଉ ଯେ।
1: ଦେଖ ଭାଗ୍ୟଶ୍ରୀ, ଆମେ ଅନେକ ସମୟରେ ଏହି ନିୟମମାନଙ୍କୁ ପାଳନ କରୁନୁ, କେବେ ଅବହେଳାରେ ତ କେବେ ଅହଙ୍କାରରେ, କେବେ ଅଜ୍ଞତାରେ ତ ଆଉ କେବେ ଅନୁଶାସନହୀନତାରେ। ଆଉ ଏହି ଅଭ୍ୟାସ ପଛରେ ଗୋଟେ ଗଭୀର ସାମାଜିକ, ମାନସିକ ଓ ପ୍ରଶାସନିକ କାରଣ ଲୁଚି ରହିଛି, ଯାହାକୁ ଆମେ ଏତେ ଗଭୀରତାରେ ବିଚାର ବି କରିନେ କେବେ।
0: ଶୁଭ, ୟା ଭିତରେ ମୁଁ ସବୁଠୁ ପ୍ରଥମ କାରଣ କହୁଛି। ସେହି ପ୍ରଥମ କାରଣଟି ହେଉଛି ଅସଚେତନତା ଓ ଅବହେଳା। ଅନେକ ଲୋକ ଟ୍ରାଫିକ୍ ନିୟମର ମହତ୍ଵ ବୁଝନ୍ତି ନାହିଁ, କିମ୍ବା ବୁଝିଲେ ମଧ୍ୟ ଅବହେଳା କରିଦିଅନ୍ତି। ହେଲମେଟ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା, ସିଗ୍ନାଲ ମାନିବା, ଏଗୁଡ଼ା ତ କେବଳ ନିୟମ ନୁହେଁ ଯେ ଜୀବନକୁ ସୁରକ୍ଷିତ ରଖିବାର ଏକ ଛୋଟ ପଦକ୍ଷେପ, କିନ୍ତୁ ଜାଣିଛ, ଅନେକ ଭାବନ୍ତି ଯେ ଏହା ଗୋଟେ ବଡ଼ ଜଞ୍ଜାଳ।
1: ଆଉ ମଧ୍ୟ ଦେଖୁନ, ଅଧୈର୍ଯ୍ୟ ଆଉ ତ୍ୱରାନ୍ୱିତ ମନୋଭାବ। ଆଧୁନିକ ମଣିଷ ସବୁକିଛି ତୁରନ୍ତ କରିବାକୁ ଚାହୁଁଛି, ତୁରନ୍ତ ସଫଳତା, ତୁରନ୍ତ ଗନ୍ତବ୍ୟ, ତୁରନ୍ତ ସବୁ ସୁବିଧା। ଆଉ ଏହି ତର୍ବରେ ସେ ସିଗ୍ନାଲରେ ରହିବାକୁ ଇଚ୍ଛା ବି କରୁନି, ନିୟମ ମାନିବାକୁ ସମୟ ନେବାକୁ ଚାହୁଁନି, ଲାଲ ସିଗ୍ନାଲ ଦେଖିଲେ ମଧ୍ୟ ଅପେକ୍ଷା କରିବାକୁ ଇଚ୍ଛା ହେଉନି। ଆଗକୁ ଯିବା ପାଇଁ ଆମେ ନିୟମ ଭଙ୍ଗ କରିବାକୁ ବି ଭୟ କରୁନୁ, ଆଉ ଏହି ଅଧୈର୍ଯ୍ୟ ଆମକୁ ଧୀରେ ଧୀରେ ବିପଦ ଆଡ଼କୁ ଟାଣି ନେଉଛି।
0: ହଁ, ଆଉ ଗୋଟେ କାରଣ ବି, ଯେମିତିକି ଆମର ସାମାଜିକ ଅନୁଶାସନର ଅଭାବ। ଆମେ ଅନେକ ସମୟରେ ନିଜକୁ ସମାଜର ଉପରେ ଭାବିଥାଉ, ନିଜ ସୁବିଧାକୁ ପ୍ରଥମେ ରଖିଥାଉ, ସବୁଠି ଯଦି ନିୟମ ଭଙ୍ଗ କରୁଛନ୍ତି ମୁଁ କାହିଁକି ବା ମାନିବି। ଏହି ମନୋଭାବ ଦିନକୁ ଦିନ ମଣିଷମାନଙ୍କ ମନରେ ବଢୁଛି। ଏହା ଏକ ସଂକ୍ରାମକ ଅଭ୍ୟାସ, ଯେଉଁଠାରେ ଜଣେ ଲୋକର ଭୁଲ ଅନ୍ୟମାନଙ୍କୁ ପ୍ରେରିତ କରୁଛି।
1: ଆଉ ସବୁଠାରୁ ବଡ କାରଣ କ'ଣ କହିଲ, ଆମ ଆଇନର ଦୃଢ ପ୍ରୟୋଗରେ ଅଭାବ। ଯଦି ନିୟମ ଭାଙ୍ଗିଲେ କଠୋର ଦଣ୍ଡ ମିଳେ, ତାହେଲେ ଲୋକ ଅଧିକ ସାବଧାନ ହେଇଯିବେ। ଆଇନର ଭୟ ନଥିଲେ ନିୟମର ମୂଲ୍ୟ ବି କମିଯାଏ।
0: କିନ୍ତୁ ଏହି ସମସ୍ତ କାରଣ ମଧ୍ୟରେ ଆମେ ଏକ ମୂଳ ସତ୍ୟକୁ ମଧ୍ୟ ଭୁଲି ଯାଉଛୁ। ଟ୍ରାଫିକ୍ ନିୟମ କୌଣସି ଶତ୍ରୁ ନୁହେଁ, ଏହା ଆମର ମିତ୍ର। ଏହା ଆମକୁ ବାଧା ଦେବା ପାଇଁ ନୁହେଁ, ଆମକୁ ସୁରକ୍ଷା ଦେବା ପାଇଁ। ଗୋଟେ ହେଲମେଟ ଆମର ମୁଣ୍ଡକୁ ରକ୍ଷା କରେ, ଗୋଟେ ସିଟ୍ ବେଲ୍ଟ ଆମ ଜୀବନକୁ ବଞ୍ଚାଇ ପାରେ, ଆଉ ଗୋଟିଏ ସିଗ୍ନାଲ ଆମକୁ ଦୁର୍ଘଟଣାରୁ ରକ୍ଷା କରେ। ଏହି ସରଳ ସତ୍ୟକୁ ଯଦି ଆମେ ମନରେ ବସାଇ ପାରୁ, ତେବେ ହିଁ ଆମର ଆଚରଣ ନିଶ୍ଚୟ ବଦଳି ପାରିବ।
1: ତେବେ ଦେଖିବାକୁ ଗଲେ ରାସ୍ତା କେବଳ ଗୋଟେ ପଥ ନୁହେଁ, ଏହା ଅସଂଖ୍ୟ ଜୀବନର ଗତିରେ ଭରିଥିବା ଗୋଟେ ସଜୀବ ମଞ୍ଚ ଯେମିତି। ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ଅନେକ ଲୋକ ନିଜ ନିଜ ସ୍ୱପ୍ନ, କାମ, ଦାୟିତ୍ୱ ନେଇ ଯାତ୍ରା କରନ୍ତି। କିନ୍ତୁ ଏହି ଯାତ୍ରା ସୁରକ୍ଷିତ ହେବା ଦରକାର, କାରଣ ରାସ୍ତାରେ ଘଟୁଥିବା ଗୋଟେ ଛୋଟ ଅସାବଧାନତା ମଧ୍ୟ ପରିବାରର ହସକୁ ଚିରକାଳ ପାଇଁ ନିରବ କରିଦେଇପାରେ। ରୋଡ୍ ସେଫ୍ଟି କେବଳ ଏକ ନିୟମର ସଂଗ୍ରହ ନୁହେଁ, ଏହା ଜୀବନ ପ୍ରତି ଏକ ସମ୍ମାନ, ଏକ ଦାୟିତ୍ୱ ଆଉ ଏକ ସଚେତନତା।
0: ଆଉ ଯୁବବନ୍ଧୁ, ଆମେ ଅନେକ ସମୟରେ ଦେଖୁଛୁ ବି ରାସ୍ତାରେ ଗତି ହିଁ ସବୁଠୁ ବଡ଼ ଆକର୍ଷଣ। ଯୁବମାନେ ବେଗରେ ଯାନ ଚଳାଇବାକୁ ଏକ ରୋମାଞ୍ଚକର ଭାବେ ଭାବି ନେଇଛନ୍ତି, ମନେ କରନ୍ତି ଯେ ଯେମିତିକି ଜୋରରେ ଗାଡ଼ି ଚଲାଇବା ମାନେ ହିଁ ତାଙ୍କ

ନିୟମ ନୁହେଁ, ପରିବେଶକୁ ମଧ୍ୟ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ଆଉ ଜାଣିଛନ୍ତି ତ, ଡିଜିଟାଲ ଯୁଗରେ ପ୍ରଯୁକ୍ତିର ବ୍ୟବହାର ମଧ୍ୟ ରୋଡ୍ ସେଫ୍ଟିରେ ଏକ ନୂଆ ଦିଗ ଆଣିଛି। ସିସିଟିଭି କ୍ୟାମେରା, ଇ ଚାଲାନ ବ୍ୟବସ୍ଥା, ଅଟୋମେଟିକ୍ ସିଗ୍ନାଲ ସିଷ୍ଟମ, ଏହାଦ୍ୱାରା ନିୟମ ଭଙ୍ଗ କରୁଥିବା ଲୋକମାନଙ୍କୁ ସହଜରେ ଚିହ୍ନଟ କରାଯାଉଛି ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି। ଏହା ନିୟମକୁ ଆଉ ପ୍ରଭାବଶାଳୀ କରୁଛି ମଧ୍ୟ। ଆଉ ଏହା ସହିତ ଏମର୍ଜେନ୍ସି ସେବା ଗୁଡିକୁ ମଧ୍ୟ ଶକ୍ତିଶାଳୀ କରାଯାଉଛି। ଆମ୍ବୁଲାନ୍ସ ସେବା, ହେଲ୍ପଲାଇନ୍ ନମ୍ବର ଓ ତୁରନ୍ତ ଚିକିତ୍ସା ସୁବିଧା, ଯାହାଦ୍ୱାରା ଦୁର୍ଘଟଣା ପରେ ଜୀବନ ବଞ୍ଚାଇ

ଏହା ଦର୍ଶାଇଛି ରୋଡ଼ ସେଫ୍ଟି କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ। ଯେତେବେଳେ ଆମେ ନିଜେ ନିୟମ ପାଳନ କରୁ, ସେତେବେଳେ ଆମେ ଅନ୍ୟମାନଙ୍କ ପାଇଁ ଗୋଟେ ଉଦାହରଣ ସୃଷ୍ଟି କରୁ, ଆଉ ଏହିଭଳି ଗଢ଼ି ଉଠେ ଗୋଟେ ସଚେତନ ସମାଜ।

ଶ୍ରୋତାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ଭାଗ୍ୟଶ୍ରୀ ପଟ୍ଟନାୟକ ଓ ଶୁଭଦର୍ଶିନୀ ସାହୁ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଏକ ଭକ୍ତି ଗୀତ, ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15 ସମୟରେ, ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 6:20 ସମୟରେ, ରାତି 7:00 ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 7:00

ଆଜି 30 ମିନିଟ୍ ସମୟରେ ଶୁଣିପାରିବେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜିର ଆଲୋଚନାର ବିଷୟ ରହିଛି ଖରାଦିନେ ଗୃହପାଳିତ ପଶୁପକ୍ଷୀମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ତା'ର ପ୍ରତିକାର। ରାତି 8ଟାରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ ଶୁଣିପାରିବେ ରାତି 9:30 ସମୟରେ। ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:30 ସମୟରେ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ବର୍ତ୍ତମାନ କହି ରଖୁଛୁ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଆଗାମୀକାଲି ପ୍ରାତଃ 6:05ରେ ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। 6:40 ସମୟରେ ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। 7:26 ସମୟରେ ଶୁଣିପାରିବେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପ୍ରଗତି ପଥେ ପୁରୀ। 8:30 ସମୟରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। 10:00 ଶୁଣିପାରିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଗାମୀ 2-3 ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରାରେ 2-4 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଶ୍ରୋତାବନ୍ଧୁ ଶୁଣିଲେ ପାଣିପାଗର ସୂଚନା।

ଶ୍ରୋତା ବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଷ୍ଟୁଡ଼ିଓ ଘଡ଼ିରେ। ସମୟ ବର୍ତ୍ତମାନ ସନ୍ଧ୍ୟା 6:20:05। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଗୀତିକାର ମଳୟ ମିଶ୍ର କଣ୍ଠଦାନ କରିଛନ୍ତି ଶିଳ୍ପୀ ଉଦିତ ନାରାୟଣ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ନିବେଦିତା ଓ ସୁରେଶ ୱାଡେକର। ଗୀତିକାର ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ସଂଯୋଜନା ସୁବାସ ଦାସ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା, ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

0: ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ। ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ଭି ନହିଁ ହେ। ହମାରା ଲୋକ କୋଲକାତା କୁ ଆପଣା ଦୁସରା ଘର ମାନତେ ହେ। ହମ ଦୋନୋ ରାଜ୍ୟ କି ଲୋକ महाप्रभु श्री जगन्नाथ जी को सिर्फ भक्ति नहीं करते हैं, दिल से प्यार करते हैं। अगले चल के महाप्रभु के आशीर्वाद से हम दोनों राज्यों में और भी प्यार निश्चित रूप से बढ़ेगा। ये विजय यात्रा में हर एक कार्यकर्ता शामिल है।
0: श्री अधिकारी आसंताकाली पश्चिमबंग मुख्यमंत्री भाव शपथ ग्रहण करेंगे। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅଙ୍ଗନବାଡ଼ି କେନ୍ଦ୍ର, ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଚିଠି ଲେଖି ଶ୍ରୀମତୀ ପରିଡ଼ା ଅବଗତ କରିବା ସହ ଅଙ୍ଗନବାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ଶେଷ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗିଦାରୀ କରାଇବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ମାର୍ଚ୍ଚ 2025ରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ 24,625 ଘର ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ 23,464 ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ 5 ତାରିଖ ସୁଦ୍ଧା 3,134 ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ 2,008 ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ ସମସ୍ତ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଶ୍ରୀ ବଶିଷ୍ଠ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ସମୟରେ ସହାୟତା ପ୍ରଦାନ କରିବା ସହ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସଚେତନତା ଶିବିର ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଶ୍ରୀ ବଶିଷ୍ଠ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ବର୍ଷା ଋତୁ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଅଞ୍ଜଳି ମଜଖଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱଚ୍ଛ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ଓ କଟକସ୍ଥିତ ଖପୁରିଆ କରତକଳକୁ ଆବଶ୍ୟକ କାଠ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟସେବା, ଔଷଧ ଯୋଗାଣ ଓ ଡାକ୍ତରଙ୍କ ଅଭାବକୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ସରଣୀ, ବୁକିଂ କାଉଣ୍ଟର ଓ ସ୍ୱୟଂଚାଳିତ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ

0: ଆଲୋଚନା କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଯୋଉ ମିଟିଂ ହେଲା ସେଥିରେ ଆମର ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନେ ଥିଲେ, ସେମାନଙ୍କର ସମସ୍ତଙ୍କର ଆମେ ମତାମତ ନେଇଛୁ। ବିଭିନ୍ନ ଯୋଉ ସମସ୍ୟା ଅଛି ସେମାନେ ସେମାନଙ୍କର ମତାମତ ଦେଇଛନ୍ତି, ଏବଂ ଏ ମତାମତ ନେବା ମଧ୍ୟ ବହୁତ ଜରୁରୀ ଥିଲା। ଏଥିପାଇଁ ଯେ ଯାହା ଯାହା ସମସ୍ୟା ଅଛି ତାକୁ ଏବେଠୁ ଆମେ ଯଦି ପ୍ରିପାରେସନ କରିବା, ତଦ୍ୱାରା ଆମର ଏ ରଥଯାତ୍ରା ଅତି ଶତ୍ରୀ ଶୃଙ୍ଖଳା ସହିତ ସୁରୁଖୁରୁରେ ସମାପନ ହେବ, ଏବଂ ଆମେ ଆଶା ରଖିବା ଆମେ ଏ ବର୍ଷ ରଥଯାତ୍ରାକୁ ଅତି ଶତ୍ରୀ ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିପାରିବା।
0: ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳି ସହ ପଟୁଆରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ର ଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଟିଟିଲାଗଡ଼ରେ ଆଜି ଅପରାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାନ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୁନଗା ଯୋଗଦେଇ ସମାଜର ମଙ୍ଗଳ ପାଇଁ ରେଡ୍କ୍ରସ୍ ସହ ଯୋଡ଼ି ହେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସ୍ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ପ୍ରସଙ୍ଗ, ମାନବିକତା ପାଇଁ ଏକତା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା

ହେନେରି ଡୁନାଣ୍ଡଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍ମରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ହେନେରି ଡୁନାଣ୍ଡ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥାଏ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:18। ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ଇରା ମହାନ୍ତି, ଚଳଚ୍ଚିତ୍ର ସକଳ ତୀର୍ଥ ତୋ ଚରଣେ।

ସୁଶ୍ରୋତା ବନ୍ଧୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଇରା ମହାନ୍ତି ଓ ମଳୟ ମିଶ୍ର, ଗୀତିକାର ଗୁରୁ ଶତପଥୀ, ଚଳଚ୍ଚିତ୍ର ଛାତିରେ ଲେଖିଛି ତୋରିନା।

ଶ୍ରୋତା ବନ୍ଧୁ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଇରା ମହାନ୍ତି ଓ କୁମାର ବାପି, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ସଂଯୋଜନା ମଳୟ ମିଶ୍ର। ଚଳଚ୍ଚିତ୍ର ଧର୍ମର ହେବ ଜୟ।

0: ଶ୍ରୋତା ବନ୍ଧୁ, ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆମେ ଏଠି ସମାପ୍ତ କରୁଛୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡ଼ୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର କାର୍ଯ୍ୟସୂଚୀ ରହିଛି। ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ବିଜେପି ଆସନ୍ତାକାଲି ପ୍ରଥମ ଥର ଲାଗି ସରକାର ଗଠନ କରିବ। ଏହି ଶପଥ ଗ୍ରହଣ

0: ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ତଥା ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ଆଜି କୋଲକାତାଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ବିଧାୟକମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳର ନେତା ଭାବେ ମନୋନୀତ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି,
1: लगभग 8 प्रस्ताव और समर्थन प्राप्त हुए हैं और सभी प्रस्ताव और समर्थन एक ही नाम के मिले हैं। उसके बाद दूसरे नाम के लिए भी सबको समय दिया गया, पर्याप्त समय दिया गया, मगर कोई दूसरा नाम नहीं आया है। इसलिए केंद्रीय पर्यवेक्षक के रूप में मैं श्री शुभेंदु अधिकारी जी को पश्चिम बंगाल विधानमंडल दल के नेता के रूप में निर्वाचित घोषित करता हूँ।
0: ଆଜିର ଏହି ସଂସଦୀୟ ଦଳ ବୈଠକରେ ବିଜେପି ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି,
2: 2011 में 3 सीट से आज की 200 पार हमारे लिए एक अविस्मरणीय यात्रा है। मुझे बहुत खुशी है, पश्चिम बंगाल के लोग अन्याय, अत्याचार और दुर्नीति का विरोध करके प्रधानमंत्री नरेंद्र मोदी जी के नेतृत्व में विकास के रास्ता को चुने हैं। ये बंगाल के लिए एक बहुत बड़ी परिवर्तन है।
0: ପଶ୍ଚିମବଙ୍ଗର ସୀମା ଏଣିକି ସୁରକ୍ଷିତ ରହିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଆଜି କୋଲକାତାଠାରେ ବିଜେପି ସଂସଦୀୟ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ନେତା ଭାବେ ନିର୍ବାଚିତ ହେବା ପରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଯାତ୍ରା ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଆନନ୍ଦଦାୟକ। ପଶ୍ଚିମବଙ୍ଗରେ ଆଜିର ବିଜୟ ବିଭିନ୍ନ ଦିଗରୁ ଉଲ୍ଲେଖନୀୟ ବୋଲି ଅଭିହିତ କରି ଶ୍ରୀ ଶାହା କହିଛନ୍ତି, 1950 ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆଦର୍ଶଗତ ଯାତ୍ରାର ଅନେକ ବର୍ଷ ସଂଘର୍ଷ ପରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଗଙ୍ଗୋତ୍ରୀରୁ ଗଙ୍ଗାସାଗର ପର୍ଯ୍ୟନ୍ତ ନିଜ ସରକାର ଗଠନ କରିବାରେ ସଫଳ ହୋଇଛି। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ଶାହା ସୁନର ବାଂଲା ଗଠନ ବିଜେପିର ଲକ୍ଷ୍ୟ ଓ ସଂକଳ୍ପ ବୋଲି କହିବା ସହିତ ଏହାର ସଂସ୍କୃତି ଓ ପରମ୍ପରା ଏବେ ବିଦେଶୀ ପ୍ରଭାବରୁ ମୁକ୍ତ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର ମୂଳମନ୍ତ୍ର 'ସବ୍କା ସାଥ ସବ୍କା ବିକାଶ ଓ ସବ୍କା କଲ୍ୟାଣ' ଆଧାରରେ ବିଜେପି ରାଜ୍ୟରେ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିବ। ରାଜ୍ୟରେ ବିଜେପିର ଏହି ସଫଳ ଯାତ୍ରା ଲାଗି ବଳିଦାନ ଦେଇଥିବା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ତାମିଲନାଡୁର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏକକ ସର୍ବବୃହତ୍ ଦଳ ଭାବେ ଟିଭିକେ ରାଜ୍ୟରେ ସରକାର ଗଠନ ଲାଗି ସିପିଆଇ, ସିପିଏମ୍ ଏବଂ ଭିସିକେ ଦଳ ନିକଟରୁ ସମର୍ଥନ ଲୋଡ଼ିଛି। ସିପିଆଇ ଏବଂ ସିପିଏମ୍ ପ୍ରତ୍ୟେକଙ୍କ ନିକଟରେ 2 ଲେଖାଏଁ ବିଧାୟକ ଅଛନ୍ତି। ଆଜି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହି 2 ଦଳ ରାଜ୍ୟରେ ସରକାର ଗଠନ କରିବା ଲାଗି ଟିଭିକେକୁ ନିଃସର୍ତ୍ତ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ 5 ବିଧାୟକଙ୍କ ସହିତ ଟିଭିକେକୁ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଭିସିକେ ଆଜି କିମ୍ବା ଆସନ୍ତାକାଲି ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶକୁ ବିଜେପି ଆନନ୍ଦର ସହ ଗ୍ରହଣ କରିଛି ବୋଲି ରାଜ୍ୟ ସଭାପତି ନାଇନା ନାଗେନ୍ଦ୍ରନ୍ ସ୍ପଷ୍ଟ କରିଛନ୍ତି। ସରକାର ଗଠନ ଲାଗି ବିଜେପି ଟିଭିକେ ସହିତ କୌଣସି ଗଠବନ୍ଧନ କରିବ ନାହିଁ ବୋଲି ଶ୍ରୀ ନାଗେନ୍ଦ୍ରନ୍ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମା ରକ୍ଷା ଲାଗି ନୁହେଁ, ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ TMR 10 ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ପର୍ଶକାତର ଅଞ୍ଚଳରେ TMR କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ, ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଜାରି ରହିଥିବା ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ। ନାଗରିକ କୈନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ଏବଂ ଏହାକୁ ସଫଳତାର ସହ ମୁକାବିଲା କରିବା ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ସୁଶାସନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାଧ୍ୟମରେ ପ୍ରତିଫଳିତ।

0: ହେଉଛି। ଶ୍ରୀ ଶାହା ଅଗ୍ରିମ ସତର୍କ ସୂଚନା, ବିଭିନ୍ନ କେନ୍ଦ୍ରୀୟ ସରକାରୀ ସଂସ୍ଥାଗୁଡ଼ିକର ଏ ଦିଗରେ ପ୍ରସ୍ତୁତି, ସମ୍ବଳ ମୁତୟନ ତଥା ଆନ୍ତଃ ସଂସ୍ଥା ସମନ୍ୱୟ, ଶୂନ୍ୟ ମୃତାହତ ଏବଂ ସର୍ବନିମ୍ନ ସମ୍ପତ୍ତି କ୍ଷତି ଆଦି ଉପରେ କରାଯାଇଥିବା ପ୍ରସ୍ତୁତିର ଏହି ବୈଠକରେ ସମୀକ୍ଷା କରିବେ। ଏତଦ୍ବ୍ୟତୀତ ଦେଶବ୍ୟାପୀ ବନ୍ୟା ପ୍ରତିହତ ଦିଗରେ ନିଆଯାଇଥିବା ଦୀର୍ଘସୂତ୍ରୀ ବ୍ୟବସ୍ଥା, ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦେବାର ବ୍ୟବସ୍ଥା ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ସମୀକ୍ଷା କରିବେ। ଜମି ସମ୍ପର୍କିତ ସମସ୍ତ ସେବା ଯୋଗାଇଦେବା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବଜାୟ ରଖିବା ଉପରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଜମି ସମ୍ବଳ ବିଭାଗର କାର୍ଯ୍ୟକାରିତାର ସମୀକ୍ଷା କରି ସେ ଏହା କହିଛନ୍ତି। ଏହି ଅବସରରେ ଡିଜିଟାଲ ଭାରତ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ 3.0 ଶ୍ରୀ ଚୌହାନ ସମୀକ୍ଷା କରି କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜମିର ପ୍ରକୃତ ମୂଲ୍ୟ ନିରୂପଣ କରାଯାଇପାରିବ, ତେଣୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ଯୋଗାଇଦେବା ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ। ଏହି ବୈଠକରେ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା 2.0 ଅଧୀନରେ ଜଳଛାୟା ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରର ପୁନରୁଦ୍ଧାରର 75ତମ ବର୍ଷ ପୂର୍ତ୍ତିକୁ ସୋମନାଥ ଅମୃତ ପର୍ବ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟର କ୍ୟାବିନେଟ୍ ମନ୍ତ୍ରୀ ଜିତୁଭାଇ ଭାଗ୍ନି କହିଛନ୍ତି, ଏହି ପର୍ବର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପରମ୍ପରାର ପ୍ରଦର୍ଶନ କରାଯିବ। ଏତଦ୍ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିବେଣୀ ହେଲିପ୍ୟାଡ୍ରୁ ବୀର ହମ୍ରିଜ୍ ଗୋହିଲି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 1.5 କିଲୋମିଟର ଦୀର୍ଘ ରାସ୍ତାରେ ମେଗା ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରୋଡ୍ ଶୋରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭାଗାନୀ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ କୁମ୍ଭାଭିଷେକ, ଧ୍ୱଜ ପୂଜା ଓ ମହାପୂଜା ସମ୍ପନ୍ନ କରିବେ। ଏହି ପରିପ୍ରେକ୍ଷୀରେ ସଦ୍ଭାବନା ପଡ଼ିଆଠାରେ ଆୟୋଜିତ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରୁମେନ୍ ରାଡେଭ୍ ବୁଲ୍ଗେରିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ବୁଲ୍ଗେରିଆର ସଂସଦ ଆଜି ଏହି 62 ବର୍ଷ ବୟସ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏହି ପଦବୀ ପାଇଁ ନିର୍ବାଚନ କରିଛି। ସଂସଦରେ ଏଥିଲାଗି ଅନୁଷ୍ଠିତ ମତଦାନରେ 124 ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିବା ବେଳେ 70 ବିପକ୍ଷରେ ଯାଇଛି। 36 ସଦସ୍ୟ ଭୋଟଦାନରୁ ବିରତ ରହିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡ଼ୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ଗମ୍ଭାରୀମୁଣ୍ଡା ପଞ୍ଚାୟତ ସ୍ଥିତ ଜାଗର ପଡ଼ିଆରେ ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

0: ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ କୃଷି ରଥର ଶୁଭାରମ୍ଭ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ
1: ସେମାନଙ୍କ ପାଇଁ ଆଜିର ଦିନ ହେଉଛି ଏକ ପ୍ରମୁଖ ଦିନ ଏ ବର୍ଷର ଚାଷ ଆରମ୍ଭ କରିବେ ପୃଥିବୀ ମାଆକୁ ପୂଜା କରିବେ ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ କରିକି ସମସ୍ତ ଦିଗପାଳଙ୍କୁ ନମସ୍କାର କରିକି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
0: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷାର ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି। ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16 ପଦକ ହାସଲ କରିଥିବା ବେଳେ ତନ୍ମଧ୍ୟରୁ 4 ସ୍ୱର୍ଣ୍ଣ 3 ରୌପ୍ୟ ଓ 9 କାଂସ୍ୟ ପଦକ ହାସଲ କରିବାରେ ସଫଳତା ଅର୍ଜନ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସର ସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଧରି ଚାଲିଥିବା ଚିଲିକା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ ଲେଖକ ପ୍ରକାଶକ ଓ ସାହିତ୍ୟପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
1: ଭିନ୍ନ ଶ୍ରଦ୍ଧା ପ୍ରେମ ଅଛି, ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ଭିଡ଼ି ଆଣୁଛି ଏଇ ପୁସ୍ତକ ମେଳାକୁ। ଆସିବା ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହି ତ ନେଇକି ଘରକୁ ଯିବା, ସେ ବହିଟିରେ କଣ ଅଛି ତାକୁ ଥରେ ତ ପଢ଼ିବା।
0: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଥିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ସ୍ଥାନୀୟ ମା ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ 49 ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ରୁତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ 49 ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ଜିଲ୍ଲା ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
3: ଫାର୍ମ ଫ୍ରେଶ, ଏଠାରେ ସମସ୍ତ ପ୍ରକାର ତାଜା ଅଧିକ ମୂଲ୍ୟଯୁକ୍ତ ପନିପରିବା ଅର୍ଗୁଲା, ବେବିକର୍ଣ୍ଣ, ଟର୍ନିପ, ଲେମନ ଗ୍ରାସ, ବଟଲ ଗର୍ଡ, ଗ୍ରୀନ ଲାଟ୍ୟୁସ, ରେଡ୍ ଲାଟ୍ୟୁସ ପକ୍ଷଇ ଜୈବିକ ଉପାୟରେ ଚାଷ କରାଯାଇ ସୁଲଭ ଦରରେ ବିକ୍ରୟ କରାଯାଏ। ଚାହିଦା ଅନୁଯାୟୀ ବାହାର ରାଜ୍ୟକୁ ମଧ୍ୟ ଯୋଗାଇ ଦିଆଯାଏ। ଆଜି ହିଁ ଯୋଗାଯୋଗ କରନ୍ତୁ ବାରିକ ଫାର୍ମ ଫ୍ରେଶ, ପିପିଲି, ପୁରୀ। ମୋବାଇଲ ନମ୍ବର 9238574297।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହଲଚଲ। ଉପସ୍ଥାପନାରେ ଅଛନ୍ତି ସ୍ୱୟଂ ସୁଧା ଦାସ ଓ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: କଣ ଖବର ସୁଧା?
1: କଣ ଭଲ ଅଛଟି?
0: ଭଲ ରହିବିନି କେମିତି, ଯେତେବେଳେ ଚାଷ ବାସ ସବୁ ଠିକ ଚାଲିଛି ଆ ମନ ପୁରା ଆନନ୍ଦ।
1: ଆଉ ଓଳିକି ହଉଛି ଓଳିକି ବା।
0: ହଉ ହଉ
1: ହେଲେ ଜଗାନା।
0: ହଁ
1: କାଲି ଚାରିଟା ବେଳେ କଣ ସବୁ ବଗିଚାରେ ଲଗଉଥିଲ ବା?
0: ବଗିଚାରେ ମୁଁ ବିଭିନ୍ନ ପ୍ରକାର ଗଛ ଲଗେଇଛି ହେଇଟି।
1: ହଁ
0: ଆମ୍ବ ଲାଗିଛି, ପଣସ ଲାଗିଛି, ସେପଟା ଲାଗିଛି, ନଡ଼ିଆ ଗଛ ତ ଅଛି, ଆଉ ପନିପରିବା ବି କିଛି କରିଛି ପାଖରେ।
1: ହେଲେ ଜଗାନା, ମୁଁ ରାଗିଛି ତମ ଉପରେ।
0: କଣ ପାଇଁ?
1: ଆ ପନିପରିବା କଲ, ମତେ ଦିଟା କାଇଁ ଦେଲନି ବା?
0: ଆ ଇଏ ଗୋଟାଏ କଥା, ପନିପରିବା କେତେ ନବ ଆସୁନା, କିନ୍ତୁ ଛାଇ ଥିଲା ବେଳେ ଆସିବ, ଖରାବେଳେ ଜମା ଆସିବନି।
1: ହେଇଟି ଜଗାନା, ହେଇଟି ସାବିତ୍ରୀ ଆସିଗଲାଣି
0: ନିଶ୍ଚିତ,
1: ତେଣୁ ସାବିତ୍ରୀ ପାଇଁ ମୋ ପାଇଁ ନଡ଼ିଆ ଦିଟା ପଠେଇବ।
0: ଖାଲି ନଡ଼ିଆ ଦିଟା, ତା ସାଙ୍ଗରେ ଆମ୍ବ ପଣସ ସବୁ ଦିଆ ହବ।
1: ଯା ହଉ, ମୋର ଏଥର ସାବିତ୍ରୀ ଭାରଟା ପକ୍କା ହେଇଗଲା।
0: ଖୁସିର କଥା, ଆମର ଯୋଉ ବିବାହିତା ଭଉଣୀ ମାନେ ସେମାନେ ସାବିତ୍ରୀ ବ୍ରତକୁ ପାଳନ କରିବେ, ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ଏଇ ଗୋଟେ ଆନନ୍ଦର ଦିନ। ଆମର ଯେମିତି ସତୀ ସାବିତ୍ରୀ ତାଙ୍କର ସ୍ୱାମୀଙ୍କର ଜୀବନକୁ ରକ୍ଷା କରିଥିଲେ, ଆମର ଭଉଣୀ ମାନେ ତାଙ୍କ ସ୍ୱାମୀଙ୍କର ଶୁଭ ମନାସି ଦୀର୍ଘ ଜୀବନ କାମନା କରି ଏ ବ୍ରତଟିକୁ ଯେତେବେଳେ କରୁଛନ୍ତି, ନିଶ୍ଚିତ ଭାବରେ ଇଏ ଓଡ଼ିଆ ଜନଜୀବନରେ ଗୋଟେ ବହୁତ ସୁନ୍ଦର ପର୍ବ।
1: ହଁ ହଁ, ତେବେ ଆମର ସଂସ୍କୃତି ହେଉଛି କଣ ନା ଆମର ଜଗନ୍ନାଥ ସଂସ୍କୃତି।
0: ନିଶ୍ଚିତ,
1: ଆମର ଜଗନ୍ନାଥଙ୍କର ଯେତେ ଯାନି ଯାତ୍ରା ପର୍ବ ପର୍ବାଣି ସବୁ ପାଳନ ହୁଏ, ଆମେ ମଧ୍ୟ ସେଇଭଳି ଭାବରେ ପାଳନ କରୁ। ଆଉ ଆମର ଆଗାମୀ ପିଢି ମାନେ ସେମାନେ ଆମ ସଂସ୍କୃତିକୁ ବୁଝନ୍ତୁ, ଆମ ପରମ୍ପରାକୁ ବୁଝନ୍ତୁ, ଯାହାଦ୍ୱାରା କି ଆମର ରାଜ୍ୟ ସହିତ ଆମର ଦେଶ ଏବଂ ଦେଶ ବାହାରେ ମଧ୍ୟ ଆମର ଜଗନ୍ନାଥ ସଂସ୍କୃତି କେମିତି ପ୍ରଚାର ହଉ ପ୍ରସାର ହଉ, ଯାହାଦ୍ୱାରା କି ଆମର ସବୁଠି ପ୍ରଭୁ ଶ୍ରୀ ଜଗନ୍ନାଥ ପୂଜା ପାଆନ୍ତୁ।
0: ସତ କଥା, ଜଗନ୍ନାଥ ହଉଛନ୍ତି ବିଶ୍ୱ ଠାକୁର। ସାରା ବିଶ୍ୱର ବିଭିନ୍ନ ଦେଶରେ ମହାପ୍ରଭୁଙ୍କର ରଥଯାତ୍ରା ହଉଛି, ଅନେକ ମନ୍ଦିର ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ ବିଶ୍ୱର ବିଭିନ୍ନ ଦେଶରେ ସେମାନେ ପ୍ରତିଷ୍ଠା କରିଛନ୍ତି, ସେଠି ମହାପ୍ରଭୁଙ୍କର ପୂଜା ଅର୍ଚ୍ଚନା ଭୋଗରାଗ ମଧ୍ୟ କରୁଛନ୍ତି। ମହାପ୍ରଭୁ ଜଗତର କଲ୍ୟାଣ କରନ୍ତୁ, ଏତିକି କାମନା କରିବା।
1: ଯଦି ଆମେ ମନ ଧ୍ୟାନ ପ୍ରାଣ ଦେଇ ଆମେ ପ୍ରଭୁଙ୍କୁ ଡାକିଥିବା, ତେବେ ଜଗନ୍ନାଥ ଯେତେବେଳେ ପ୍ରଭୁଙ୍କର କଥା ଏଠି ଆମ କୋଠଘରେ ଆଲୋଚନା ହେଲାଣି, ତେବେ ଆସୁନ ପ୍ରଭୁଙ୍କର ଗୋଟେ ଗୀତ ଶୁଣିଦେବା, ତାପରେ ଆମ କାର୍ଯ୍ୟକ୍ରମକୁ ଆଗେଇ ନେବା।

0: ବୁଝିଲ ସୁଧା?
1: ହଁ,
0: ଯାହା ହଉ, ସନ୍ଧ୍ୟା ସମୟରେ ଗୋଟେ ସୁନ୍ଦର ଭକ୍ତି ଗୀତ ଶୁଣେଇଲ। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟ।
1: ଆମେ ତ ପରବର୍ତ୍ତୀ ଅଧ୍ୟାୟକୁ ଯିବା, କିନ୍ତୁ ତା ପୂର୍ବରୁ ନବା ଗୋଟିଏ ଆମେ ସରକାରଙ୍କ ବିଜ୍ଞାପନ।
0: ହଉ,
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା।
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3,000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
3: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ। 18 ରୁ 40 ବର୍ଷ ବୟସର କୃଷକ, ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
1: ହଉ, ବିଜ୍ଞାପନ ପରେ ଏଇନେ କଣ ରହିଛି ଜଗନ୍ନା?
0: ଆଲୋଚନା।
1: ହଁ, ବିଜ୍ଞାପନ ପରେ ରହିଛି ଆମର ଆଲୋଚନା। ତେବେ ଜଗନ୍ନା, ତମେ ତ ଜାଣିଥିବ ଯେ ଖରାଦିନ ବର୍ତ୍ତମାନ ଚାଲିଛି।
0: ନିଶ୍ଚୟ।
1: ତେଣୁ ଖରାଦିନେ ଆମେ ସମସ୍ତେ ସଚେତନ ହେବା। ଯେତେବେଳେ ଆମେ ବାହାରକୁ ଯାଉଛେ, ଆମେ ପାଣି ବୋତଲ, ଛତା, ଜୋତା, ମୁଣ୍ଡରେ ଓଦା ଗାମୁଛା, ଆଉ କିଛି ନହେଲେ ଆମେ କାକୁଡି ହେଲା, ତରଭୁଜ ହେଲା, ଦହି ସର୍ବତ ହେଲା, ଏମିତି ସବୁ ଆମେ ଖାଉଛେ, ଯାହାକି ଆମର ପାଟି ଖୋଲୁଛି, ଆମେ ସେଟାକୁ କହିପାରୁଛେ। କିନ୍ତୁ ଯୋଉ ଗୃହପାଳିତ ପଶୁ ପକ୍ଷୀକୁ ଆମେ ରଖିଛେ, ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିବ ଖରାଦିନେ, ସେ କଥା ମଧ୍ୟ ଆମେ ଜାଣିବା ନିହାତି ଆବଶ୍ୟକ।
0: ନିଶ୍ଚିତ ଭାବରେ, ବିଶେଷ ଭାବରେ ଏଇ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ଦ୍ୱାରା ଆମେ ଯେହେତୁ ଉପକୃତ ହଉଛେ, ଆଉ ଘରେ ଘରେ ଆମର ଚାଷୀ ଭାଇ ଭଉଣୀ ମାନେ ଅନେକ ଗୃହପାଳିତ ପଶୁ ପକ୍ଷୀ ରଖିଥାନ୍ତି। ଖରାଦିନେ ସେମାନେ କେମିତି ଟିକେ ଛାଇ ସ୍ଥାନରେ ରହିବେ, ଆଉ ଠିକ ସେମାନେ ଖାଦ୍ୟ ଖାଇବାକୁ ପାଇବେ, ଆଉ ସେମାନଙ୍କର ବାସସ୍ଥାନଟି ମଧ୍ୟ ସେଇଭଳି ଟିକେ ଶୀତଳ ହେଇପାରିବ, ଠିକ ଭାବରେ ଗାଧୋଇ ଦବା, ଯେମିତିକି ସେମାନେ ଅଧିକ ଉତ୍ତପ୍ତ ଅନୁଭବ ନ କରନ୍ତି, ସେମାନେ ସୁସ୍ଥ ରହିଲେ ଯୋଉ ଯୋଗଦାନ ରହିଛି ଆମର କୃଷି କ୍ଷେତ୍ରକୁ ଉନ୍ନତି କରିବାରେ, ନିଶ୍ଚିତ ଭାବରେ ଆମେ ମଧ୍ୟ ସମୃଦ୍ଧ ହବା, ସେ ଗୃହପାଳିତ ପଶୁ ପକ୍ଷୀମାନଙ୍କ ଦ୍ୱାରା ଆମେ ଉପକୃତ ମଧ୍ୟ ହବା।
1: ତେବେ ଆଉ ଡେରି କରିବାନି, ଆଲୋଚନାଟି ଆରମ୍ଭ କରିଦେବା। ତେବେ ଜଗନ୍ନା, ଆଜିର ଆମ ଆଲୋଚନା ରହିଛି ଖରାଦିନେ ଗୃହପାଳିତ ପଶୁ ପକ୍ଷୀମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଓ ତାର ପ୍ରତିକାର। ଆଉ ଆମ ସହିତ ଅଛନ୍ତି ଡକ୍ଟର ପ୍ରିୟଙ୍କା ପ୍ରିୟଦର୍ଶିନୀ, ପ୍ରାଣୀ ଚିକିତ୍ସକ, ପିପିଲି ପୁରୀ। ମ୍ୟାଡାମ ନମସ୍କାର।
5: ନମସ୍କାର।
1: ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ। ମ୍ୟାଡାମ, ଆଜି ଯୋଉ ଆମର ଆଲୋଚନାଟି ରହିଛି, ବହୁତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯେ ଆମକୁ ଖରା ହେଲେ, ଆମକୁ ଶୀତ ହେଲେ ଆମେ ତାକୁ ଅନୁଭବ କରିପାରୁଛେ, ଆଉ କହି ମଧ୍ୟ ପାରୁଛେ, ଆଉ ତାର ପ୍ରତିକାର ମଧ୍ୟ ଆମେ କରୁଛେ। ଯେହେତୁ ପଶୁ ପକ୍ଷୀମାନେ ସେମାନେ ଅନୁଭବ ତ କରୁଛନ୍ତି, କିନ୍ତୁ ସେମାନେ କହିପାରୁନାହାନ୍ତି ଯେ ଆମକୁ କଣ ହଉଛି, ତେବେ ପ୍ରଥମେ ଆପଣ ଆମକୁ ସୂଚନା ଦିଅନ୍ତୁ, ଖରାଦିନେ ସେମାନଙ୍କର ଆମେ ଅଧିକ ଯତ୍ନ ନବା କାହିଁକି?
5: ଲକ୍ଷଣ ଦେଖିକି ହିଁ ତାଙ୍କୁ ଆମେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କଣ ହେଇଛି ଆମେ ଅନୁମାନ କରିପାରିବା। କାରଣ ସ୍ୱାସ୍ଥ୍ୟଗତ ସମସ୍ୟା ହବା ଆଗରୁ ଆମେ କେମିତି ତାଙ୍କର ଯତ୍ନ ଆଗୁଆ ନେଇପାରିବା, ସେ ବିଷୟରେ ଆମେ ଧ୍ୟାନ ଦେବା ନିହାତି ଦରକାର। ସେମାନଙ୍କର ମୁଖ୍ୟତଃ ଖରାଦିନେ କଣ ହୁଏ, ତାପମାତ୍ରା ଯେହେତୁ ବଢିଯାଏ, ତାଙ୍କ ଶରୀରରେ ଜଳୀୟ ଅଂଶ କମିଯାଏ। ଜଳୀୟ ଅଂଶ କମିଯିବାରୁ ତାଙ୍କର ହଜମ ପ୍ରକ୍ରିୟାଠୁ ଆରମ୍ଭ କରି ତାଙ୍କ ଶ୍ୱାସକ୍ରିୟା ପ୍ରକ୍ରିୟା, ତାଙ୍କର ସବୁ ପ୍ରକାର ସିଷ୍ଟମରେ ଅସୁବିଧା ଦେଖାଯାଏ। ଅସୁବିଧା ନ ହବା ପାଇଁ ଆମେ ଆଗରୁ ଚେଷ୍ଟା କରିବା କେମିତି ସେ ସମସ୍ୟା ନ ହଉ, ସେଥିପାଇଁ ଆମେ ଚେଷ୍ଟା କରିବା ତାଙ୍କୁ କେମିତି ଆମେ ପ୍ରଚୁର ପରିମାଣରେ ପାଣି ଦବା, ସୁଷମ ଖାଦ୍ୟ ଦବା, ଡାକ୍ତରଙ୍କୁ ଡାକି ତାଙ୍କର ସ୍ୱାସ୍ଥ୍ୟଗତ କଣ ସମସ୍ୟା ଅଛି ନ ଅଛି ଦେଖେଇବା, ଯଦ୍ୱାରା କି ସେମାନେ ତାଙ୍କର କିଛି ଅସୁବିଧା ନ ହବ। ଶୀତ ଦିନ ହଉ, ବର୍ଷା ଦିନ ହଉ, ପ୍ରଚୁର ପରିମାଣ ଘାସର ଅଭାବ ନଥାଏ। ଖରାଦିନେ କଣ ହୁଏ ନା, ଖରା ପ୍ରବଳ ହେଇଥାଏ, ଘାସ ଚାରିଆଡ଼େ ନଥାଏ, ଘାସର ଅଭାବ ଯୋଗୁଁ ସେମାନେ ସେଇ ନଡ଼ା ଖାଇକି ହିଁ ବଞ୍ଚନ୍ତି। ଆମେ ଚେଷ୍ଟା କରିବା କେମିତି ନା ଆମେ ଘାସ ଚାଷ କରିବା। ଘାସ ଚାଷ କରିବା ଦ୍ୱାରା ଆମର ଶୀତ ଦିନ ହଉ କି

0: ଖରାଦିନ ହଉ ଘାସର ସମସ୍ୟା ରହିବ ନାହିଁ, ସେମାନଙ୍କୁ ଆମେ ପ୍ରଚୁର ପରିମାଣରେ ଘାସ ଖରାଦିନେ ମଧ୍ୟ ଦେଇପାରିବା। ସରକାରଙ୍କ ତରଫରୁ ମଧ୍ୟ ଘାସ ଚାଷ କରିବା ପାଇଁ ବହୁତ ଗୁଡ଼େ ସୁବିଧା ଉପଲବ୍ଧ, ବହୁତ ଗୁଡ଼େ ସ୍କିମ୍ ଅଛି ଯଦ୍ୱାରା ମଧ୍ୟ ଆମେ ଘାସ ଚାଷ କରି ଲାଭବାନ ହେଇପାରିବା।
1: ତେବେ ଏଇଠି ଯୋଉ ଆପଣ ଯୋଉ କହିଲେ ଯେ ଆମେ ତାଙ୍କର ଖାଦ୍ୟ ପ୍ରତି ତାଙ୍କର ବାସଗୃହ ପ୍ରତି ଅଧିକ ଯତ୍ନବାନ ହେବା, କିଭଳି ଭାବରେ ତାଙ୍କର ଖାଦ୍ୟ ପ୍ରତି ଆମେ ସଚେତନ ହେବା ଯାହାଦ୍ୱାରା କି ସେମାନେ ସୁସ୍ଥ ରହିପାରିବେ?
0: ଆମେ ମଣିଷ ମାନେ କଣ କରୁଛେ, ଖରା ହଉଛି ଆମର ଏସି ଅଛି ଏସି ଲଗେଇ ଦଉଛେ, ଫ୍ୟାନ ଅଛି ଫ୍ୟାନ ଲଗେଇ ଦଉଛେ, ସେମାନେ ତ କହିପାରୁ ନାହାନ୍ତି। ଆମେ ଚେଷ୍ଟା କରିବା ଯେମିତି ତାଙ୍କ ଗୁହାଳରେ ଭେଣ୍ଟିଲେସନଟା ଯେମିତି ବଢିଆ ଭାବରେ ରହିବ, ଯଦି ଭେଣ୍ଟିଲେସନ ନାହିଁ ଫ୍ୟାନ ଲଗେଇବା, ତାଙ୍କ ଝରକା କବାଟ ଆଜବେଷ୍ଟ ହଉ ଟିଣ ହଉ ଯାହା ବି ତାଙ୍କର ଛପର ପଡିଛି ସେଇଟା କେମିତି ଥଣ୍ଡା ରହିବ, ତା ଚାରିପଟ ଗଛ ପଛ ଲଗେଇବା ଯେମିତି ଛାଇ ରହିବ, ତା ସହିତ ତାଙ୍କୁ ସୁଷମ ଖାଦ୍ୟ ଦେବା ଚେଷ୍ଟା କରିବା। ଆମେ ଯେମିତି ଅଧିକ ପୁଷ୍ଟିକର ଖାଦ୍ୟ ଯେମିତି ଦେବା, ଯେମିତି ହେଲା ବାଦାମ ପିଡିଆ ହେଲା ମକା ଗୁଣ୍ଡ ହେଲା, କି ଯଦି ନ ପାରୁଛେ ଦାନା ଚୋକଡ଼ ମଧ୍ୟ ଦେଇପାରିବା, ଟିକେ ଅଧିକ ପରିମାଣରେ ଦେବା। ତା ସହିତ ଆମେ ପ୍ରଚୁର ପରିମାଣରେ ପାଣି ଦେବା, ଆଉ ଯଦି ପାରୁଛେ ଯେ ଏନର୍ଜି ଡ୍ରିଙ୍କ ରହୁଛି ତାକୁ ମଧ୍ୟ ଆମେ ମଝିରେ ମଝିରେ 15 ଦିନରେ ହଉ ମାସରେ ହଉ ଟିକେ ଏନର୍ଜି ଡ୍ରିଙ୍କ ତାଙ୍କୁ ଦେଲେ ମଧ୍ୟ ତାଙ୍କର ବଡିର ନେଗେଟିଭ ଏନର୍ଜି ବାଲାନ୍ସ ରହିବ ନାହିଁ, ତାଙ୍କ ବଡିରେ ସବୁବେଳେ ପାଇଁ ଏନର୍ଜିଟା ବାଲାନ୍ସ ହେଇକି ରହିବ।
1: ପରିବେଶକୁ ଠିକ୍ ରଖିବା ଯଦି ତାହେଲେ ଆମ ସ୍ୱାସ୍ଥ୍ୟ ଠିକ୍ ରହିବ, ତେଣୁ ଆମେ ଗୁହାଳ ପରିଚାଳନାଟି କିଭଳି ଭାବରେ କରିବା ଏଇ ଖରାଦିନେ?
0: ଗୁହାଳଟା ଆମେ ଚେଷ୍ଟା କରିବା ଯେମିତି ଗୋଟେ ଛାଇ ଜାଗାରେ ରହିଥିବ, ପୋଖରୀ ଅଛି ଗାଡିଆ ଅଛି ତା ପାଖରେ ରହିଲେ ଭଲ, ଚେଷ୍ଟା କରିବା ସେଇ ଜାଗାରେ ରହୁ, ଆଉ ଗୁହାଳଟା ଟିକେ ଚଉଡ଼ା ହେଇକି ରହିବ। କାରଣ ଗୋଟେ ରିସର୍ଚ୍ଚରୁ ଜଣାପଡ଼ିଛି ଗୋଟେ ଯଦି ଗାଈ 500 କେଜି ହେଲା ସେ 24 ଘଣ୍ଟା ଭିତରେ ପାଖାପାଖି 1200 ୱାଟ୍ ତାପଶକ୍ତି ଶରୀରରେ ଉତ୍ପନ୍ନ କରିଥାଏ। ଚିନ୍ତା କରନ୍ତୁ ଯଦି ଆମେ 4-5ଟା ଗାଈ ଗୋଟେ ଛୋଟ ଗୁହାଳରେ ରଖିଲେ ତାହେଲେ କେତେ ସେଠି ତାପମାତ୍ରା ଉତ୍ପନ୍ନ ହବ ଆଉ ତାଙ୍କ ଶରୀରର ଅବସ୍ଥା କ'ଣ ହବ। ତେଣୁ ପ୍ରଥମେ ଆମେ ଚେଷ୍ଟା କରିବା ଯେ ଗୁହାଳଟା ଯେତେ ପୁରା ଚଉଡ଼ା ହେକାରେ ହଉ ବଡ଼ ଗୁହାଳ ହଉ, ଆଉ ତେଥିରେ ଯେତିକି ପଶୁପକ୍ଷୀ ରହିପାରିବେ ସେତିକି ରଖିବା, ଛାଡ଼ି ଛାଡ଼ିକି ବାନ୍ଧିବା, ସମସ୍ତଙ୍କୁ ଅଲଗା ଅଲଗା ଜାଗାରେ ଖାଇବା କୁଣ୍ଡ ପାଣି କୁଣ୍ଡ ସମସ୍ତଙ୍କର ଅଲଗା ଅଲଗା ରହିବ। ତାଙ୍କର କ'ଣ 4 ଫୁଟ ଉଠିବ ଫାଷ୍ଟ ଇଟାରେ, ଆଉ ବାକି ଗୁଡ଼ାକ ଜାଲି ରହିବ। ଚେଷ୍ଟା କରିବା କି ସେ ଜାଲି ବାଟେ ବାୟୁ ଚଳପ୍ରଚଳ ଯେମିତି ଭଲ ଭାବରେ ହେଇପାରୁଥିବ।
1: ପଶୁମାନଙ୍କର କଥା ଆଲୋଚନା କରୁଛନ୍ତି, ଆମେ ପକ୍ଷୀମାନଙ୍କୁ କିଭଳି ଭାବରେ ରକ୍ଷା କରିପାରିବା ଏଇ ଖରାଦିନେ?
0: ପକ୍ଷୀମାନଙ୍କର ଆମର ଯୋଉ କୁକୁଡ଼ା ହଉ ବତକ ହଉ ତାଙ୍କର ଯୋଉ ଆମେ ଘର ତିଆରି କରୁଛେ ତାଙ୍କର ବି ସେଇ ହିସାବରେ ଅଛି, ଭୂଇଁଠୁ 4 ଫୁଟ ଉଠିବ ଇଟା କାନ୍ଥ, ତାପରେ ଆମେ ନର୍ମାଲି ଜାଲି ରହୁଛେ, ଆଉ ଜାଲି ଉପରେ ଟିଣ ହଉ ଆଜବେଷ୍ଟ ହଉ ସେମିତି ବ୍ୟବସ୍ଥା କରୁଛେ। ଆଜିକାଲି ମଧ୍ୟ ଏସି ସେଡ୍ ହେଲାଣି ଯୋଉଟାକି ଆମର ଏସି ଲଗାଉଛେ, ତା ପାଇଁ ବେଶୀ ପରିଶ୍ରମ ମାନେ ଆମ ଏସି ଲଗାଉଛେ, ଏସି ଦ୍ୱାରା ସେମାନଙ୍କର ତାପମାତ୍ରା ନିୟନ୍ତ୍ରଣରେ ରହୁଛି। କିନ୍ତୁ ଯୋଉ ଗୁଡାକ ଏମିତି ରହୁଛି ବିନା ଏସି ବାଲା, ଚେଷ୍ଟା କରିବା କି ସେଠି ଯେମିତି ନର୍ଥ ସାଉଥ ମାନେ ଉତ୍ତର ଦକ୍ଷିଣ ପବନଟା ଯେମିତି ଭଲ ଭାବରେ ଚଳାଚଳ କରୁଥିବ, ଆଉ ସୂର୍ଯ୍ୟକିରଣଟା ଯେମିତି ଡାଇରେକ୍ଟ ନ ପଡୁଥିବ, ଚେଷ୍ଟା କରିବା ଚାରିପଟ ଯାକ ପୁରା ଗଛ ଲଗେଇ ଛାଇ କରିବା, ଆଉ ତାଙ୍କ ଯୋଉ ଝରକା ରହିଛି ଝରକାରେ ଆମେ ଓଦା ଲୁଗା ହଉ ଅଖା ହଉ ପୁରା ଟାଙ୍ଗି ଦବା, ଯେମିତି ପୁରା ଡାଇରେକ୍ଟ ସୂର୍ଯ୍ୟକିରଣ ଯେମିତି ତାଙ୍କ ଦେହରେ ନ ବାଜିବ, ସେଗୁଡାକ ମଝିରେ ମଝିରେ ପାଣି ଛିଞ୍ଚିକି ଆମେ ତାକୁ ଓଦା ରଖିପାରିବା।
1: ତେବେ ସେମାନଙ୍କୁ ଆମେ ଖାଦ୍ୟ କିଭଳି ଭାବରେ ଦବା?
0: ତାଙ୍କର ଯୋଉ ଫିଡର ଡ୍ରିଙ୍କର ରହିଛି ଯୋଉ ତାଙ୍କର ଦିଆ ହୁଏ, 10ଟି କୁକୁଡ଼ା କି ବତକ ପାଇଁ ଗୋଟେ ଗୋଟେ ଫିଡର ଡ୍ରିଙ୍କର ରହିବ। କମ ପରିମାଣର ପକ୍ଷୀମାନଙ୍କୁ ରଖିକି ଅଧିକ ପରିମାଣର ଫିଡର ଡ୍ରିଙ୍କର ଦେଇକି ଆଟ୍ ଏ ଟାଇମ୍ ସମସ୍ତେ ଥଣ୍ଟ ମାରି ଖାଇପାରୁଥିବେ, ଆଉ ତାଙ୍କର ଖାଦ୍ୟରେ ପୁରା ପ୍ରୋଟିନ ଜାତୀୟ ଖାଦ୍ୟ ବେଶୀ ଦବା, ମକା ଗୁଣ୍ଡ ହେଲା ବାଦାମ ପିଡିଆ ହେଲା, ତାଙ୍କର ଥଣ୍ଡା ପାଣି ତାଙ୍କ ପାଖରେ ରହିବ। ଆଉ ଆଜିକାଲି କ'ଣ କରାହଉଛି ନା ଆଜବେଷ୍ଟ ଥଣ୍ଡା ରଖିବା ପାଇଁ ସ୍ପ୍ରିଙ୍କ୍ଲର ବ୍ୟବସ୍ଥା କରାହଉଛି, କିନ୍ତୁ ସଫିସିଏଣ୍ଟ ପାଣି ଆଜବେଷ୍ଟ ଉପରେ ରହିଲେ ସ୍ପ୍ରିଙ୍କ୍ଲିଂ ହେଲେ ଆଉ ସେଟା ଥଣ୍ଡା ରଖିବ।
1: ଯେ ଆମେ ସକାଳ 6ଟାରୁ 11ଟା ଭିତରେ କାମର କାର୍ଯ୍ୟ ସରିବା, ଯଦି ନ ସାରୁଛି ତେବେ ଆମେ ଅପରାହ୍ନ 3ଟା ପରେ ସେ କାର୍ଯ୍ୟକୁ ସମାପନ କରିବା, ସେଇଭଳି ଭାବରେ ଆମେ ପଶୁପକ୍ଷୀମାନଙ୍କର କିଭଳି ଭାବରେ ଯତ୍ନ ନବା?
0: ଦେଖନ୍ତୁ ସମସ୍ତଙ୍କ ପାଇଁ ଖରା ହଉଛି, ପଶୁପକ୍ଷୀମାନେ ତ ଜାଣିପାରିବେ ନାହିଁ କି ସେମାନେ ବାହାରକୁ ଯିବେ କି ରହିବେ, ତେଣୁ ଆମେ ମାନେ ଚେଷ୍ଟା କରିବା କି ସେମାନଙ୍କୁ ଏଇ ସମୟରେ ଛାଡ଼ିବାନି, ତାଙ୍କୁ ଗୋଟେ ଜାଗାରେ ବାନ୍ଧିକି ରଖିବା, ଛାଇ ଜାଗାରେ ହଉ କି ତାଙ୍କର ଗୁହାଳରେ ହଉ ବାନ୍ଧିକି ରଖିବା। ତାଙ୍କୁ ସେଇ ସମୟ ଭିତରେ ଆମେ ପ୍ରଚୁର ପରିମାଣର ସ୍ୱଚ୍ଛ ଥଣ୍ଡା ପାଣି ଦବା, ଗୋଠରେ ମଧ୍ୟ ଜଳକୁଣ୍ଡର ବ୍ୟବସ୍ଥା କରିବ, ଯେତେ ପରିମାଣରେ ପାଣି ପିଇବେ ସେମାନଙ୍କର ଶରୀର ତାପମାତ୍ରା ନିୟନ୍ତ୍ରିତ ହୋଇ ରହିବ, ଆଉ ତାଙ୍କୁ ପ୍ରତିଦିନ ଚେଷ୍ଟା କରିବା ଗାଧେଇ ଦେବା ପାଇଁ, ଗୁହାଳକୁ ଭଲ ଭାବରେ ପରିଷ୍କାର ରଖିବା, ଯେମିତି ଟିଙ୍କ ମଶା ମାଛି ନ ହେବେ ତା ବ୍ୟବସ୍ଥା କରିବା। ଟିଙ୍କ ମଧ୍ୟ ଏ ଖରାଦିନ ଗୋଟେ ମୁଖ୍ୟ ସମସ୍ୟା ଟିଙ୍କ ହେଇଥାଏ, ତାକୁ ନ କରିବା ପାଇଁ ଗୁହାଳକୁ ମଝିରେ ମଝିରେ ଚୂନ ୱାସ୍ କରିବା, ନହେଲେ ବହୁତ ପ୍ରକାର ମେଡିସିନ ଅଛି ତାକୁ ଆଣି ସ୍ପ୍ରେ କରିବା ଯାହାଦ୍ୱାରା କି ଟିଙ୍କ ତାଙ୍କ ଶରୀରରେ ନ ଲାଗିବେ। ପ୍ରଚୁର ପରିମାଣରେ ଡାଳ ପତ୍ର ଘାସ ଏଇ ସମୟରେ ଯଦି ପାରୁଛେ ବାହାରକୁ ନ ଛାଡ଼ି ଗୁହାଳରେ ଦବା। ବାହାରେ ସବୁ ବୁଲା କୁକୁର ବୁଲୁଛନ୍ତି କି ବିଲେଇ ଯିଏ ବି ବୁଲୁଛନ୍ତି, ତାଙ୍କ ପାଇଁ ଆମେ ଚେଷ୍ଟା କରିବା ଆମେ ସମସ୍ତେ ଘର ଆଗରେ ଗୋଟେ ପାତ୍ରରେ ପାଣି ରଖିବା।
1: ପଶୁପକ୍ଷୀମାନଙ୍କୁ କ'ଣ ଅଂଶୁଘାତ ହୋଇଥାଏ?
0: ନିଶ୍ଚିତ ଅଂଶୁଘାତ ପଶୁପକ୍ଷୀମାନଙ୍କୁ ମଧ୍ୟ ହୋଇଥାଏ। ତାଙ୍କ ପାଖରେ ଆମେ ଯଦି ଅଂଶୁଘାତ ଦେଖିବା, ପଶୁପକ୍ଷୀମାନଙ୍କ ପରେ 2 ପ୍ରକାର ଅଂଶୁଘାତ ହୋଇଥାଏ, ଗୋଟେ ପ୍ରକାର ହଉଛି କହନ୍ତି ସୂର୍ଯ୍ୟାଘାତ, ଆଉ ଗୋଟେ କୁହନ୍ତି ଅଂଶୁଘାତ।
1: ଆଜ୍ଞା,
0: ସୂର୍ଯ୍ୟାଘାତ କ'ଣ? ଯୋଉ ଆମର ପତଳା ଚମଡ଼ା ବିଶିଷ୍ଟ ଯେତିକି ପ୍ରାଣୀ ହେଲା କି ଆମର ଶଙ୍କର ଜାତୀୟ ପ୍ରାଣୀ ଯେତେ ଜର୍ସି ଗାଈ ହେଲା ହଲଷ୍ଟିନ୍ ହେଲା କି ଯେକୌଣସି ବାହାର ଜାତୀୟ ପ୍ରାଣୀମାନେ ଯେତେ ଆମେ ରଖିଛେ ସବୁ, ସେମାନଙ୍କ ଶରୀରରେ ଯଦି ମୁଣ୍ଡ ଉପରେ ସିଧାସଳଖ ସୂର୍ଯ୍ୟକିରଣ ପଡ଼ିଲା ସେଟା କ'ଣ ହବ ନା, ମସ୍ତିଷ୍କରେ ଆମର ସେରେବ୍ରାଲ ରକ୍ତନଳୀ ଅଛି ସେଟା ସମ୍ପ୍ରସାରିତ ହେଇକି ରକ୍ତସ୍ରାବ ହବା ଷ୍ଟାର୍ଟ ହବ, ତାଦ୍ୱାରା କ'ଣ ହବ ପଶୁ ସେଇଠି ସଡନ୍ ତାର ମୃତ୍ୟୁବରଣ କରିବ, ସେଟାକୁ ଆମେ କହୁଛୁ ସୂର୍ଯ୍ୟାଘାତ। ଆଉ ଗୋଟେ ପ୍ରକାର ହେଲା ଅଂଶୁଘାତ। ଅଂଶୁଘାତ କ'ଣ? ସବୁ ପ୍ରକାର ପଶୁପକ୍ଷୀ ଯଦି ବାହ୍ୟ ଜଳବାୟୁ ସଂସ୍ପର୍ଶରେ ଆସିଲେ ତାଙ୍କ ଶରୀର

0: ଉତ୍ତାପ ସେଠୁ ବଢିବ, ଫଳରେ କଣ ହବ, ଯୋଉ ଆମର ହାଇପୋଥାଲାମସରେ ଯୋଉ ଅଛି ଆମର ତାପ ନିୟନ୍ତ୍ରଣ କେନ୍ଦ୍ର, ସେଠି କ୍ଷତ ସୃଷ୍ଟି ହେଲା। କ୍ଷତ ସୃଷ୍ଟି ହେବା ଦ୍ୱାରା କଣ ହୁଏ ନା, ସିଏ ଆଉ ତାପମାତ୍ରା ନିୟନ୍ତ୍ରଣ କରିପାରିବ ନାହିଁ, ତାପମାତ୍ରା କମେଇବା ପରିବର୍ତ୍ତେ ତାପମାତ୍ରା ବଢି ବଢି ବଢି ବଢି ଯିବ। ସେଇ ଅବସ୍ଥାକୁ କହନ୍ତି ଆମର ଅଂଶୁଘାତ। ତେଣୁ ଆମେ ଚେଷ୍ଟା କରିବା କି ଯୋଉ ଆମର ଶଙ୍କର ଜାତୀୟ ଯେତିକି ଆମର ପଶୁପକ୍ଷୀ ରହିଲେ ଜଗରଣ ଯେମିତି ତାଙ୍କ ମୁଣ୍ଡରେ ନବାଜି। ତ ଅଂଶୁଘାତ ହେଲେ ବହୁତ ଗୁଡ଼ିଏ ଲକ୍ଷଣ ବି ଦେଖାଯିବ, କଣ କଣ ଲକ୍ଷଣ ଦେଖାଯିବ ସେ ବିଷୟରେ ଆମେ ଡିସ୍କସନ୍ କରିବା। କଣ ହବ ନା, ଖାଦ୍ୟ ଖାଇବା ପୁରା କମେଇଦେବେ, ଖାଲି ଚେଷ୍ଟା କରିବେ ଖାଲି ପାଣି ପିଇବେ, ଦାନା ବେଶୀ ଖାଇବେନି, ଖାଲି ଚେଷ୍ଟା କରୁଥିବେ କେମିତି ଘାସ ଖାଇଦେବେ ଆଉ ଦାନା ଖାଇବେନି ଆଉ ପାଣି ପିଇଦେବେ ସେମିତି ରହିଯିବ। ସବୁ ଚାଷୀମାନଙ୍କର କମ୍ପ୍ଲେନ୍ ଥାଏ କି ଆମ ଗାଈ ଘାସ ଖାଉଛି କିନ୍ତୁ ଦାନା ଖାଇଲା ବେଳକୁ କିଛି ଖାଉନି। ସେଇ ଅବସ୍ଥାଟା ଅଂଶୁଘାତର ଲକ୍ଷଣ ହେଇପାରେ। ସେମାନେ ଦୁର୍ବଳ ହେଇଯିବେ, ଝଡ଼ିଯିବେ, ପୁରା ହାଡ଼ ଗୁଡା ଖାଲି ଦେଖାଯିବ, ତାଙ୍କ ଶ୍ୱାସକ୍ରିୟା ବେଗ ବଢିଯିବ, ତାଙ୍କର ହୃତ୍ପିଣ୍ଡ, ତାଙ୍କ ସ୍ପନ୍ଦନ ମଧ୍ୟ ଅନିୟମିତ ଦେଖାଯିବ, କେତେବେଳେ ବଢିଯିବ କେତେବେଳେ କମିଯିବ। ଆଉ ବେଳେବେଳେ କଣ ହୁଏ ନା, ଜିଭଟା ଯେତେ ମାନେ ପ୍ୟାଣ୍ଟିଂ ଭଳିଆ କଣ୍ଡିସନ ଆସେ, ଜିଭଟା ବାହାରୁ କରି ସେମାନେ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତି। ସେମାନେ ଚେଷ୍ଟା କରନ୍ତି କି କେମିତି ଆମେ ଶ୍ୱାସକ୍ରିୟା ସେଇବାଟ ନିଅନ୍ତି। ଆଉ ବେଳେବେଳେ କଣ ହୁଏ, ଯେତେବେଳେ ସିଭିୟର ହୁଏ ସେତେବେଳେ ନାକ ପୁଡ଼ା ଆଉ ଯୋଉ ପାଟି ଅଛି ତାର ଫେଣ ଭଳିଆ ଜିନିଷ ବାହାରେ। ବେଳେବେଳେ କୁହନ୍ତି ଯେ ବଚ କାଢୁଛି ଗାଈ, ବଚ କାଢୁଛି ନା, ସେଇଟା ତାର ଶରୀରରେ ଜଳୀୟ ଅଂଶର ଅଭାବ ଘଟିଲାଣି, ସେଥିପାଇଁ ସେ ପାଟିରୁ ବଚ କାଢୁଛି ବୋଲି କୁହନ୍ତି। ତାପରେ କଣ ହୁଏ ନା, ଶରୀରରେ କମ୍ପ ସୃଷ୍ଟି ହୁଏ, ପକ୍ଷାଘାତ ହୁଏ, ପକ୍ଷାଘାତ ହେଲେ ଗାଈ ଗୋରୁ ହେଲା କି କୁକୁର ଯିଏ ବି ହୁଅନ୍ତୁ ସେ ସଡନ୍ ସେଇଠି ମୃତ୍ୟୁବରଣ କରନ୍ତି। ଆମେ ଚେଷ୍ଟା କରିବା କି ନିକଟସ୍ଥ ଯିଏ ଆମର ପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ସେଠି ଯାଇକି ଆମେ ଡକ୍ଟରଙ୍କ ପରାମର୍ଶ କରିକି ତାର ବ୍ୟବସ୍ଥା କରିବା। ସବୁ ଲକ୍ଷଣ ଆମେ ଦେଖିଲେ, ଯଦି ଆମେ ଦେଖିଲେ କି କୌଣସି ଗାଈ ଗୋରୁ ହେଲା କି କୌଣସି ପଶୁପକ୍ଷୀ ହେଲା ହଠାତ୍ ମାନେ ଆମେ ଯେମିତି ମୁଣ୍ଡ ବୁଲେଇ ପଡ଼ିଯାଏ, ସେମାନେ ସଡନ୍ଲି ପଡ଼ିଯାନ୍ତି, ସେଇ ଅବସ୍ଥା ଆମେ ଯଦି କାହାକୁ ଦେଖିଲେ ଆମେ ତାଙ୍କୁ ଚେଷ୍ଟା କରିବା କି ପାଖକୁ ଗୋଟେ ଛାଇ ଜାଗା ଯାହା ବି ଅଛି, ଗଛ ହଉ କି ପୋଖରୀ ହଉ, ଯେକୌଣସି ଗୋଟେ ଛାଇ ଜାଗାକୁ ନେଇଯିବା, ତାଙ୍କ ମୁଣ୍ଡରେ ପାଣି ବାଡ଼େଇବା, ତାଙ୍କୁ ପୁରା ଗାଧୋଇ ଦେବା, ତାଙ୍କୁ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦେବା। ତାପରେ ଟିକେ ସୁସ୍ଥ ହେଲା ପରେ ଆମେ ନିକଟସ୍ଥ ପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇପାରିବା। ଯଦି ନ ନେଇପାରୁଛେ, ଡାକ୍ତରଙ୍କର ପରାମର୍ଶ ହେଇପାରୁନି, ଆମର ସରକାରଙ୍କ ତରଫରୁ ଗୋଟେ ନମ୍ବର ଅଛି 1555333, ଏଇ ନମ୍ବରରେ ଆମେ ମଧ୍ୟ ଫୋନ କରିକି, ପ୍ରାଣୀ ଚିକିତ୍ସକ ଅଛନ୍ତି, ସିଏ ଆମକୁ ଫୋନ ମାଧ୍ୟମରେ ପରାମର୍ଶ ଦେଇପାରିବେ କଣ କରିବା ଦରକାର କଣ କରିବା ଦରକାର ନାହିଁ।
1: ଯାହା ହଉ ମ୍ୟାଡାମ, ଆପଣ ତ ଆମର ଅଂଶୁଘାତର ଲକ୍ଷଣ ସବୁ କଣ କହିଲେ, ଏଇ ଅଂଶୁଘାତର ରକ୍ଷା ପାଇବାକୁ ହେଲେ ଆମେ କଣ ସତର୍କତା ଅବଲମ୍ବନ କରିବା?
0: ଅଂଶୁଘାତ ରକ୍ଷା ପାଇବାକୁ ହେଲେ ବହୁତ ଗୁଡ଼େ ଜିନିଷ ଅଛି, ଆମେ ତାକୁ ପାଳନ କରିବା ଦରକାର। ଯେମିତିକି ଆମେ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଯେମିତି ଟାଣ ଖରା ସମୟରେ ଚେଷ୍ଟା କରିବା କି ପଶୁପକ୍ଷୀମାନେ ବାହାରକୁ ଯିବେନି, ତାଙ୍କୁ ଗୁହାଳରେ କି ଗୋଠରେ ବାନ୍ଧିକି ରଖିବା, ତାଙ୍କୁ ପ୍ରଚୁର ପରିମାଣରେ ଥଣ୍ଡା ପାଣି ପିଇବାକୁ ଦେବା, ତାଙ୍କ ବିଶ୍ରାମାଗାରରେ ପାଣିକୁଣ୍ଡର ବ୍ୟବସ୍ଥା କରିବା, ପ୍ରତିଦିନ ଗାଧୋଇ ଦେବା, ପକ୍ଷୀମାନଙ୍କୁ ସେମିତି ବତକ ହୁଅନ୍ତୁ ତାଙ୍କୁ ଥଣ୍ଡା ସମୟରେ ଯେମିତି ସକାଳ ବେଳା କି ଉପର ବେଳା ତାଙ୍କୁ ଛାଡ଼ିବା ପାଣିକୁ, ଯେମିତି ପାଣିର ତାପମାତ୍ରା ଥଣ୍ଡା ଥିବ ସେଇ ସମୟରେ ତାଙ୍କୁ ଛାଡ଼ିବା। ଗାଈ ଗୋରୁମାନଙ୍କର ଗୁହାଳ ହଉ କି ପକ୍ଷୀମାନଙ୍କର ତାଙ୍କର ସେଡ୍ ହଉ, ସେଠି ଆମେ ଓଦା ଲୁଗା କି ଅଖା ଝରକା କବାଟ ଚାରିଆଡ଼େ ଯେମିତି ଘୋଡ଼େଇଦେବା, ଯେମିତି ସିଧାସଳଖ ସୂର୍ଯ୍ୟ କିରଣ ତାଙ୍କ ଦେହରେ ନବାଜିବ, ନବାଜିଲେ ହିଁ ତାଙ୍କର ଶରୀର ଠିକ୍ ରହିବ। ଘର ଆଗରେ ଚେଷ୍ଟା କରିବା ସମସ୍ତଙ୍କୁ ପାଣି କୁଣ୍ଡ ପାଣି ପାତ୍ରରେ ପକ୍ଷୀମାନଙ୍କୁ ଦବା, ଛାତ ଉପରେ କିଛି ଗୋଟେ ପାଣି ପାତ୍ର ରଖିବା, ଯେମିତି ବୁଲା ପକ୍ଷୀମାନେ ପାଣି ପିଇବାକୁ ପାଇବେ।
1: ଆମେ କଣ ଗୋଟିଏ ଗୁହାଳରେ ଏହି ଗୋରୁ ଗାଈ ହେଲା ଛେଳି ମେଣ୍ଢା ହେଲା ସମସ୍ତଙ୍କୁ ଏକତ୍ର ରଖିପାରିବା କି?
0: ଆମେ ଚେଷ୍ଟା କରିବା ଯେମିତି ଅଲଗା ଅଲଗା ସେମାନେ ରୁହନ୍ତୁ, ଆଉ ଗହଳି ମଧ୍ୟ କରିବା ନାହିଁ। ପୂର୍ବରୁ କହୁଥିଲି ଗୋଟେ ଗାଈ 500 kg ଗାଈ 24 1200 W ତାପଶକ୍ତି ତାଙ୍କ ଶରୀରରୁ ବାହାରେ, ମାନେ ଭାବନ୍ତୁ ଆପଣ ଯଦି ଗୋଟେ ଗୁହାଳରେ 5 ଗାଈ ଅଛି ମାନେ ସେ କେତେ ତାପଶକ୍ତି ବାହାରିଲା। ସେହି ହିସାବରେ ଆମେ ତାଙ୍କୁ ଚେଷ୍ଟା କରିବା କି ଗୋଟେ ଗାଈ ଆଉ ଗୋଟେ ଗାଈ ଭିତରେ ଡିଷ୍ଟାନ୍ସ ରହିବା ଦରକାର, ଆଟଲିଷ୍ଟ ଗୋଟେ ଗାଈ ଯେମିତି ଚାରିପଟ ତାର ବୁଲି ପାରୁଥିବ।
1: ସେଥିପାଇଁ ପକ୍ଷୀମାନଙ୍କ କଥା ଯଦି ଆମେ ଚିନ୍ତା କରିବା ତାହେଲେ ଆମେ କଣ ସବୁ ସତର୍କତା ଅବଲମ୍ବନ କରିବା ଯାହାଦ୍ୱାରା ସେମାନେ ବି ସୁସ୍ଥରେ ରହିପାରିବେ ଖରାଦିନେ?
0: ପକ୍ଷୀମାନଙ୍କ ଖରାଦିନେ ନିହାତି ଯତ୍ନ ନେବା ଦରକାର। ଯାହା ବି ରଖୁଛେ ସେମାନଙ୍କୁ ଆମେ ଯୋଉ ବୁଲିବାକୁ ଛାଡୁଛେ ସେମାନେ ତ ନିହାତି ବାହାରକୁ ଯିବେ, ଜିଆ ପୋକ ଜୋକ ସବୁ ଖାଇବେ, ତେଣୁ ଆମେ ଚେଷ୍ଟା କରିବା କି ସେମାନେ ଛାଇ ଜାଗାରେ ବୁଲନ୍ତୁ କାଳ ସମୟ କି ଅପରାହ୍ନ ସମୟ, ସେଇ ସମୟରେ ତାଙ୍କୁ ବାହାରକୁ ଛାଡିବା, ଆଉ ଅଲଗା ସମୟରେ ତାଙ୍କୁ ଆମେ ତାଙ୍କ ଗୁହାଳରେ ରଖିବା, ତାଙ୍କୁ ଖାଦ୍ୟ ଆଉ ପାଣିର ବ୍ୟବସ୍ଥା କରିବା। ଏଇ ସମୟରେ ଯୋଉ ଯୋଉ ରୋଗ ଦେଖାଯାଏ ଆମେ ତାଙ୍କୁ ଆଣ୍ଟିବାୟୋଟିକ୍ କୋର୍ସ କିଛି ମଝିରେ ମଝିରେ ଚାଲିବା ଦରକାର। ଆମର ନିକଟସ୍ଥ ପଶୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରାମର୍ଶ କରିକି ଆମେ ତାଙ୍କୁ ଆଣ୍ଟିବାୟୋଟିକ୍ ଦେଲେ, ତାଙ୍କୁ ମଝିରେ ମଝିରେ ଭିଟାମିନ୍ ଦେବା ଦରକାର, ତାଙ୍କୁ କୃମି ଔଷଧ ଦେବା ଦରକାର।
1: ଯୋଉ ଚାଷୀଟି କୁକୁଡ଼ା ପାଳନ କରୁଛି, ଚାଷଟି ସେ ଆପଣେଇଛି, ଖରାଦିନେ ସେ କିଭଳି ଭାବରେ କରିବ?
0: ସାଧାରଣତଃ କଣ ହୁଏ ନା, କୁକୁଡ଼ାମାନଙ୍କର ମୋର୍ଟାଲିଟି ବହୁତ ଅଧିକ ଥାଏ, କୁକୁଡ଼ାମାନେ ଜଲ୍ଦି ମରିଯାଆନ୍ତି। କାହିଁକି ମରିଯାଆନ୍ତି ନା, ତାଙ୍କୁ ଯୋଉ ଖାଦ୍ୟ ଦିଆ ହୁଏ ତା ଦେହରେ ଯେତିକି ଦରକାର ଆମର ଖଣିଜ ଲବଣ, ସେ ଖଣିଜ ଲବଣ ପରିମାଣ ବହୁତ କମ୍ ଥାଏ। ତେଣୁ ଆମେ ଚେଷ୍ଟା କରିବା ଆମେ ବାହାରୁ କେମିତି ତାଙ୍କର ଖଣିଜ ଲବଣର ପରିମାଣ ଅଧିକ ଦେବା, ଯେକୌଣସି ଗୋଟେ ବାଲାନ୍ସ ଖଣିଜ ଲବଣର ଗୋଟେ ଭିଟାମିନ୍ର ଟନିକ ଆଙ୍କେ ତାଙ୍କୁ ଚଲେଇବା, ଯେଉଁଟା ତାଙ୍କ ବଡିରେ ଖଣିଜ ଲବଣର ଯେତିକି ତାଙ୍କର ରିକ୍ୱାରମେଣ୍ଟ ରହିବ ସେଟା ବାଲାନ୍ସ ହେଇକି ରହିବ। ଆଉ ତାଙ୍କୁ ପୁଷ୍ଟିକର ଖାଦ୍ୟ ବି ଦେବା, ମଝିରେ ମଝିରେ କୃମି ଔଷଧ ଦେବା, ତାଙ୍କୁ ଭ୍ୟାକ୍ସିନ୍ ମଧ୍ୟ ମଝିରେ ମଝିରେ ନିହାତି କରିବା ଦରକାର, ସେଇଟା ବି ବଡ଼ କାରଣ ଯେଉଁଟାକି ସେମାନଙ୍କର ଷ୍ଟ୍ରେସ୍ ହେଇଯାଏ, ହିଟ୍ ଷ୍ଟ୍ରେସ୍ ଗୋଟେ ବଡ଼ କାରଣ କୁକୁଡ଼ାମାନଙ୍କର, ସେଇଟା ନ ହେବା ପାଇଁ ଆମର ଷ୍ଟ୍ରେସ୍ ଚେକ୍ ଗୋଟେ ରହୁଛି ଗୋଟେ ପାଉଡର, ସେ ପାଉଡର ମଧ୍ୟ ଆମେ ଦେଇପାରିବା।
1: ଯାହା ହଉ, ଆମେ ତ ବହୁତ ସୁନ୍ଦର ଭାବରେ ଆଲୋଚନା କଲେ ସେମାନଙ୍କର କିଭଳି ଭାବରେ ତାଙ୍କୁ ଆମେ ରକ୍ଷଣାବେକ୍ଷଣ କରିବା। ତେବେ ଖରାଦିନେ ସେମାନଙ୍କର କଣ କଣ ସବୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ?
0: ଆମେ ପୂର୍ବରୁ ଅଂଶୁଘାତ ବିଷୟରେ ଆଲୋଚନା କଲେ, ସେଇଟା ଗୋଟେ ମୁଖ୍ୟ କାରଣ। ତା ସହିତ ରହୁଛି ତାଙ୍କର ଗୋଟେ ପେଟ ଫୁଲି ଯାଏ, କୁହନ୍ତି ବ୍ଲଡ଼୍ କଣ୍ଡିସନ୍,

0: କଣ ହୁଏ ନା, ସେମାନଙ୍କର ଶରୀରରେ ଆମେ ଯୋଉ ତାଙ୍କୁ ଖାଦ୍ୟ ଦଉଛେ, ତାଙ୍କର ଲାଳ ମାନେ ସାଲାଇଭା ହଉଛି ଖାଦ୍ୟ ହଜମରେ ମୁଖ୍ୟ ପାଇଁ ସେଥିପାଇଁ ହିଁ ଦାୟୀ। ତ ଯେହେତୁ ଖରାଦିନେ କଣ ହୁଏ, ତାପମାତ୍ରା ବଢିଯାଇଥାଏ, ସେମାନେ ନିଜକୁ ଥଣ୍ଡା ରଖିବା ପାଇଁ ଦେହ ହାତ ଚାରିଆଡେ ଚାଟି ବୁଲନ୍ତି। ଚାଟିବା ଦ୍ୱାରା କଣ ହୁଏ ନା, ତାଙ୍କ ଶରୀରର ସାଲାଇଭା ଗୁଡାକ ସବୁ ଇଆଡେ ସିଆଡେ ଦେହ ସାରା ଲାଗେ, ଆଉ ଖାଦ୍ୟରେ ମିଶେ ନାହିଁ। ଖାଦ୍ୟରେ ନ ମିଶିବା ଦ୍ୱାରା ସେଗୁଡାକ ଠିକ ଭାବରେ ହଜମ ହେଇପାରେ ନାହିଁ। ହଜମ ନ ହେବା ଦ୍ୱାରା ସେଗୁଡାକ ତାଙ୍କର କଣ ଅଭ୍ୟାସ, ସେ ଖାଇବେ ତାପରେ ପାକୁଳି କରିବେ। ପାକୁଳି କଲେ ହିଁ ତାଙ୍କର ଖାଦ୍ୟ ହଜମ ହୁଏ, ନହେଲେ ହୁଏନି। ପାକୁଳି କରିବାକୁ ହେଲେ ସେତିକି ତାଙ୍କର ସାଲାଇବା ନଥାଏ। ସାଲାଇବା କମିଯିବା ଦ୍ୱାରା କଣ ହୁଏ, ସେ ଖାଦ୍ୟଟା ଠିକ ହଜମ ହେଇପାରେ ନାହିଁ। ହଜମ ନହିକି ସେମିତି ପେଟରେ ରହେ, ଆଉ ସେ ବାହାରି ପାରେ ନାହିଁ। ପେଟ ରହିବା ଦ୍ୱାରା କଣ, ପେଟଟା ଧୀରେ ଧୀରେ ଫୁଲେ। ସେ କଣ୍ଡିସନଟାକୁ ଆମେ ବ୍ଲୋଟ କହୁ। ବ୍ଲୋଟ କଣ୍ଡିସନରେ ତାର ନିରାକରଣ କରିବାକୁ ହେଲେ ଆମେ ତାଙ୍କୁ ପ୍ରଚୁର ପାଣି ଦେବା, ନହେଲେ ଆମର ଯେହେତୁ ମେଡିକାଲ କମ୍ପୋଜିସନ ବହୁତ ଅଛି, ବଫକାଇଣ୍ଡ ହେଲା କି କର୍ଡ ପାଉଡର ହେଲା, ତାକୁ ଆମେ ଦେବା ଖାଦ୍ୟରେ, ଯାହାକି ତାଙ୍କର ଖାଦ୍ୟଟା ଠିକ ଭାବରେ ଡାଇଜେସନ ହବ। ଆଉ ଗୋଟେ ରହୁଛି ସମର ଫିଭର। ସାଧାରଣତଃ ଜ୍ୱରର ଗୋଟେ ଲେବୁଲ ପର୍ଯ୍ୟନ୍ତ 104-105 ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ଯାଏ, କିନ୍ତୁ ସମର ଫିଭରରେ କଣ ହୁଏ, ଟେମ୍ପରେଚର 110 ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ମଝିରେ ମଝିରେ ପଳାଏ। ତା ପାଇଁ ଆମର ଗାଧୋଇ ଦେବା ଦରକାର, ତାକୁ ପ୍ରପର ଆଣ୍ଟିବାୟୋଟିକ୍ ଦେବା ଦରକାର। ତୁରନ୍ତ ବ୍ୟବସ୍ଥା ନକଲେ ବେଳେବେଳେ ଆନିମଲ୍ ମଧ୍ୟ ମରିଯାଏ।
1: ଗର୍ଭଧାରଣ ସମୟରେ ଖରାଦିନେ ଆମେ ତାଙ୍କର କିଭଳି ଭାବରେ ଯତ୍ନ ନେବା?
0: ଆମର ଗର୍ଭବତୀ ପ୍ରାଣୀମାନେ ସାଧାରଣ ପଶୁପକ୍ଷୀମାନଙ୍କର ତାଙ୍କ ଖାଦ୍ୟ ଟିକେ ଅଧିକ ରହିବା ଦରକାର। ନର୍ମାଲି ଆମେ କାଲକୁଲେସନ ଅଛି, ମେଣ୍ଟେନାନ୍ସ ଡୋଜ୍ ହେଉଛି 2 kg ପର କେଜି ବଢିବାର, ତାଙ୍କ ଦାନା ଏତିକି ରହିବା ଦରକାର। ଆଉ 0.5 kg ବଢିଯିବ ଯଦି କ୍ଷୀର ଦେଲେ। ଆଉ ଗର୍ଭବତୀ ସେମିତି ଯେତିକି ଗର୍ଭଧାରଣ ସମୟରେ ତାଙ୍କୁ ଆଉ 0.5 kg ଦାନା ଅଧିକ ଦେବା ଦରକାର। ଛୁଆ ସହିତ ତାଙ୍କ ଶରୀରର ମଧ୍ୟ ମେଣ୍ଟେନାନ୍ସ ରହିବ, ତା ସହିତ ତାଙ୍କୁ ପାଣି ଦେବା, ଖାଦ୍ୟ ଦେବା, ଆଉ ମଝିରେ ମଝିରେ ତାଙ୍କର ଭ୍ୟାକ୍ସିନ ଯାହା ବି ଅଛି ତାକୁ ମଧ୍ୟ ଦେବା।
1: ଯାହା ହଉ ମ୍ୟାଡାମ, ଆପଣ ସୁନ୍ଦର ଭାବେ ଆଲୋଚନା କଲେ ଯେ କିଭଳି ଭାବେ ଖରାଦିନେ ଗୃହପାଳିତ ପଶୁପକ୍ଷୀମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ସୁଧୁରି ପାରିବା ଏବଂ ତାର ପ୍ରତିକାର ମଧ୍ୟ କରିପାରିବା, ଯାହାକି ଆପଣଙ୍କ ପରାମର୍ଶ କ୍ରମେ। ତେବେ ଶେଷରେ ଆପଣ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଆଉ କଣ କହିବେ ବା କଣ ପରାମର୍ଶ ଦେବେ ସେମାନେ ତାଙ୍କର ଗୃହପାଳିତ ପଶୁପକ୍ଷୀମାନଙ୍କର ସ୍ୱାସ୍ଥ୍ୟକୁ ଏ ଖରାଦିନେ ସୁସ୍ଥ ତଥା ନିରୋଗ ରଖିପାରିବେ?
0: ଅନୁରୋଧ ରହେ ମୋ ଚାଷୀ ଭାଇମାନଙ୍କୁ ଯେ ସେମାନେ ନିଜର ଗୃହପାଳିତ ପଶୁମାନଙ୍କର ଯତ୍ନ ଭଲ ଭାବରେ ନିଅନ୍ତୁ, ତାଙ୍କୁ ଯଥାସମ୍ଭବ ପ୍ରଚୁର ବିଶୁଦ୍ଧ ପାଣି ଦିଅନ୍ତୁ, ତାଙ୍କର ଖାଦ୍ୟର ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ, ଯେମିତି ସେମାନେ ଖାଦ୍ୟ ଖାଇଲେ କି ନାହିଁ ତାକୁ ଦେଖନ୍ତୁ, ଦେଖିକି ଯଦି କିଛି ଅସୁବିଧା ଲାଗୁଛି ନିକଟସ୍ଥ ପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣାନ୍ତୁ। ଆମ ଚାଷୀ ଭାଇମାନେ ହେଲେ ଗୋଟେ ଗୋଟେ ବଡ଼ ଡାକ୍ତର, ଯେହେତୁ ସେମାନେ ରଖିଛନ୍ତି ଗାଈ ଗୋରୁମାନଙ୍କୁ କେତେ ଦିନ ହେଲାଣି, ସେମାନେ ଭଲ ଭାବରେ ଜାଣିପାରିବେ ତାଙ୍କ ଶରୀରରେ କ'ଣ ପରିବର୍ତ୍ତନ ହେଲା କ'ଣ ନାହିଁ। ତେଣୁ କିଛି ପରିବର୍ତ୍ତନ ହେଲେ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ଜଣାନ୍ତୁ, ଆଉ ବିଭିନ୍ନ ସୁବିଧା ମଧ୍ୟ ସରକାର ରହିଛି ତାର ମଧ୍ୟ ଲାଭବାନ ହୁଅନ୍ତୁ।
1: ତାଙ୍କର କିଛି ସମସ୍ୟା ଦେଖାଦେଲା, ସିଏ ଆପଣଙ୍କୁ ଯୋଗାଯୋଗ କରିବାକୁ ଚାହୁଁଥିବେ, ତେବେ ସେମାନେ କିଭଳି ଭାବରେ ଯୋଗାଯୋଗ କରିବେ?
0: ଦେଖନ୍ତୁ, ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟରେ ଯୋଗାଯୋଗ କରିପାରିବେ, ନହେଲେ ସରକାରଙ୍କ ତରଫରୁ ଗୋଟେ ଟୋଲ୍ ଫ୍ରି ନମ୍ବର ଅଛି 1-55-333। ଟୋଲ୍ ଫ୍ରି ନମ୍ବରରେ ସେମାନେ ଯଦି କଲ୍ କଲେ ତାହେଲେ ମଧ୍ୟ ଜାଣିପାରିବେ, ନହେଲେ ଯଦି ତାଙ୍କର କିଛି ଅସୁବିଧା ହେଉଛି, ତାଙ୍କ ପଶୁପକ୍ଷୀ ଯିଏ ବି ହଉ, ରାସ୍ତାରେ ପଡ଼ିଗଲା କି ଆକ୍ସିଡେଣ୍ଟ ହେଲା କି ଅଂଶୁଘାତରେ ପଡ଼ିଯାଇଛି, ଆମେ ତାଙ୍କୁ ଜାଣିପାରୁନାହାନ୍ତି, ଗୋଟେ 1962 ଗୋଟେ ନମ୍ବର ଅଛି ଯୋଉଟା କି ଏମର୍ଜେନ୍ସି ନମ୍ବର, ସେ କ୍ଷେତ୍ରରେ ମଧ୍ୟ ତାକୁ ଫୋନ୍ କରିକି ଆମେ ପାଖକୁ ଆସିକି ତାର ଟ୍ରିଟମେଣ୍ଟ କରିବେ। ତାଙ୍କୁ ଯଥାସମ୍ଭବ ପାଣି ଖାଦ୍ୟ ପ୍ରଚୁର ପରିମାଣରେ ଦିଅନ୍ତୁ, ସେମାନଙ୍କର କିଛି ଅସୁବିଧା ହେଲେ ଆମମାନଙ୍କୁ ଜଣାନ୍ତୁ, ଚେଷ୍ଟା କରନ୍ତୁ କି ସେମାନଙ୍କର ଶରୀରରେ କିଛି ପରିବର୍ତ୍ତନ ହେଉଛି, ଯଦି ପାରୁଛନ୍ତି ତାର ସମାଧାନ କରନ୍ତୁ, ନହେଲେ ପ୍ରାଣୀ ଚିକିତ୍ସକଙ୍କ ସହାୟତା ନିଅନ୍ତୁ।
1: ଯା ମ୍ୟାଡାମ, ଆପଣ ଆମ କୋଠଘରକୁ ଆସିଲେ ଆଉ ଏ ସମ୍ପର୍କରେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଅବଗତ କରାଇଲେ। ଆମ କୋଠଘର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
2: ବୁଝିଲେ ସୁଧା?
1: ହଁ,
2: ବିଶେଷଜ୍ଞା ମହୋଦୟା, ଏଇ ଯୋଉ ଖରାଦିନେ ଗୃହପାଳିତ ପଶୁପକ୍ଷୀମାନଙ୍କର ଯତ୍ନ ସମ୍ପର୍କରେ ସବୁ କଥା ବୁଝେଇ କହିଲେ, ତେଣୁ ଯୋଉ ଚାଷୀ ଭାଇ ଭଉଣୀମାନେ ବିଶେଷଜ୍ଞା ମହୋଦୟାଙ୍କର କଥା ଶୁଣିଥିବେ ସେଇଭଳି ପଦ୍ଧତି ଯଦି ଅବଲମ୍ବନ କରିବେ, ନିଶ୍ଚିତ ଭାବରେ ସେମାନେ ପଶୁପକ୍ଷୀମାନଙ୍କୁ ସୁରକ୍ଷିତ ରଖିପାରିବେ, ସୁସ୍ଥ ରଖିପାରିବେ ଏବଂ ସେମାନଙ୍କ ଦ୍ୱାରା ଉପକୃତ ହୋଇପାରିବେ।
1: ଆମେ ଏଇଠି ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଏବେ ନବା କଣ ନା ଗୋଟେ ସରକାରଙ୍କ ବିଜ୍ଞାପନ।
2: ହଉ,
3: पड़े या बाढ़ आ जाए कोई डर नहीं, अब ओले पड़े या कीट पतंगे फसल खा जाए कोई फिक्र नहीं, क्योंकि हमने लिया है प्रधानमंत्री फसल बीमा।
4: बुआई से फसल कटाई तक हर जोखिम का दावा, न्यूनतम प्रीमियम पर अधिकतम भुगतान का वादा,
5: योजना से हर साल जुड़ रहे हैं 5 करोड़ से ज्यादा किसान, अब आपकी है बारी।
4: नजदीकी कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जनसेवा केंद्र में स्वेच्छा से करा सकते हैं पंजीकरण।
5: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
4: प्रधानमंत्री फसल बीमा योजना, आपकी फसलों का संपूर्ण सुरक्षा कवच। कृषि एवं किसान कल्याण भारत सरकार।
1: ଆଉ ବିଜ୍ଞାପନ ବିରତି ତ ନେଲେ, ହେଲେ ତମେ ତ ଜାଣିଛ, ଆମ ଶ୍ରୋତା ବନ୍ଧୁ ମାନେ ଜାଣିଛନ୍ତି, ଆମର ଏ କାର୍ଯ୍ୟକ୍ରମ ହଉଛି ଆମ ଚାଷୀ ଭାଇ ଓ ଭଉଣୀ ମାନଙ୍କର। ତେବେ ଆମର ଏ ଚାଷୀ ଭାଇ କଣ କହୁଛନ୍ତି ଟିକେ ଆସୁନ ଶୁଣିବା।
2: ଚାଲ ଶୁଣିବା।
1: ଭାଇ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଭାଇ ଟିକେ ପରିଚୟ।

0: ଦେଲେ?
1: ବିନାୟକ ପାତ୍ର।
0: ବିନାୟକ ଭାଇ, ଆପଣ କଣ ସବୁ ଚାଷ କରୁଛନ୍ତି?
1: ମୁଁ ବିଶେଷ କରି ଗୋପାଳନଟା ଉପରେ ପ୍ରାୟ ପ୍ରାଧାନ୍ୟ ଦେଇଛି, ତା ଭିତରେ ଧାନ ଚାଷ ହିଁ କରୁଛି।
0: କାହିଁକି ପ୍ରାଧାନ୍ୟ ଦେଲେ?
1: ଗୋଟେ ଧାର୍ମିକ ଭାବନାର ଭିତରେ କେମିତି ରୋଜଗାରକ୍ଷମ ହେଇପାରିବ ସେଇଥିପାଇଁ ମତେ ବେଶୀ ଆଟ୍ରାକ୍ସନ ଦେଖେଇଥିଲା। କଲେଜ ଲାଇଫରୁ ହିଁ ଷ୍ଟାର୍ଟିଂ କରିଥିଲି ଯେ ଗୋପାଳନ କରିବା ପାଇଁ, ଯେ ଆମେ ଯେତେବେଳେ ଧାନ ଚାଷ କରିବାକୁ ଗଲା ଭିତରେ ଘାସ ଫାସ ଆଣିକି ଯେତେବେଳେ ବାପାଙ୍କ ସାଥିରେ ଗଲା ଭିତରେ ଗାଈଙ୍କର ଯୋଉ ଆମର ସ୍ନେହ ମମତା ଯୋଉଗୁଡା ଥିଲା, ଆସିଲେ ହେରି ଗାଈ ଗୁଡାକ ପଳେଇ ଆସୁଥିଲେ, ତା ଭିତରେ ଏତେ ଆଟ୍ରାକ୍ସନ ହଉଥିଲା, ନିଜକୁ ଆନନ୍ଦ ଲାଗୁଥିଲା ବାପାଙ୍କ ଠାରୁ।

0: ଆମର ପ୍ରଜନନ କରିକିରି 5-7ଟି ଗାଈରୁ ବଢି ଯାଇଛି। ଘାସ ଚାଷ ଉପରେ ବେଶୀ ପ୍ରାୟୋରିଟି ଦେଇଥିଲି, କାରଣ ଯେତେବେଳେ ମୁଁ ବିଲକୁ ଯାଏ ଘାସକୁ ଯେତିକି ଆଟ୍ରାକ୍ସନ କରନ୍ତି ଗାଈ ଏବଂ ତାର ଦୁଗ୍ଧ ଉତ୍ପାଦନ ଭଲ ଆସେ ସେଇ ଅନୁସାରେ ତାଙ୍କୁ ପ୍ରତିପାଳିତ କରୁଛି। ଚୋକଡ଼ ଦିଆଯାଉଛି, ଆଜୋଲା ଚାଷ କରାହେଇକି ମଧ୍ୟ ଦିଆଯାଉଛି।
1: ଗାଈମାନଙ୍କୁ ଠିକ ଭାବେ ରଖିବାକୁ ହେଲେ ତାର ଗୁହାଳଟା ପରିଷ୍କାର ପରିଚ୍ଛନ୍ନ ହବା ନିହାତି ଆବଶ୍ୟକ। ଆଚ୍ଛା, ଗୁହାଳର ଯତ୍ନ ଆପଣ କେମିତି ନଉଛନ୍ତି?
0: 25,000 ଟଙ୍କା ଦେଇ ଗୋଟେ ଗୁହାଳ କରିଥିଲୁ ଯେତେବେଳେ ଷ୍ଟାର୍ଟିଂ ହେଇଥିଲା ସେ ସମୟରେ, ଏବେ କିନ୍ତୁ ମତେ ତ ଗୋଟେ ଭଲ ସ୍କୋପଟେ ମିଳିଥିଲା ଗଭର୍ଣ୍ଣମେଣ୍ଟ ତରଫରୁ। ମୋ ଗୁହାଳ ସ୍କିମରେ ଦେଇଥିଲେ 1,50,000 ଟଙ୍କାରେ, ତା ଦେହରେ ଆଉ କିଛି ପଇସା ଭରି କରିକି ଗୋଟେ ଭଲ ଗୁହାଳ କରାହେଇଛି। ତା ଦେହରେ ଫ୍ୟାନ୍ ସିଷ୍ଟମ ରଖାହେଇଛି, ପାଣି ଫାଣି ଯେମିତି ସୁବିଧା ହବ ସେଥିପାଇଁ ପୁରା ଯତ୍ନବାନ ରଖାଯାଉଛି।
1: ଯେତେବେଳେ ତାଙ୍କର ଦେହ ଖରାପ ହଉଛି ତାଙ୍କୁ କେମିତି କଣ କରୁଛନ୍ତି?
0: ଦେହ ଖରାପ ହେଲା ମାତ୍ରେ ଇମିଡିଏଟଲି ତ ଫୋନ ମାଧ୍ୟମରେ ଏବଂ 100 ଫୁଟ ଭିତରେ ଆମର ହସ୍ପିଟାଲଟା ଅଛି
1: ଟୀକାକରଣ କରିଛନ୍ତି ଗାଈମାନଙ୍କୁ।
0: ଗଭର୍ଣ୍ଣମେଣ୍ଟର ଗାଇଡଲାଇନ ଅନୁସାରେ ବଜବୁଜିଆ ଟୀକା ଯୋଉ ଆସେ, ଫାଟୁଆ ଆସେ, ସେଇଟା ପ୍ରଥମେ ପ୍ରାଧାନ୍ୟ ଦିଆଯାଏ।
1: କ୍ଷୀରକୁ ବିକ୍ରିବଟା କେମିତି କରୁଛ?
0: ଘରୁ ଯୋଉ 10-15 ଲିଟର 20 ଲିଟର କ୍ଷୀର ହୁଏ ନେଇଯାନ୍ତି, ଆଉ ଯଦି ଅବଶିଷ୍ଟାଂଶ କ୍ଷୀର ରହିଯାଏ ଆମର ସେଇଠି ଗୋଟେ ଦୋକାନରେ ଛେନା କରାଯାଏ, ଛେନା କରିକି ଦେଇଦେଲେ ମତେ ଆଉ ବେଶୀ ତକଲିଫ ଲାଗେନି।
1: ଯୋଉମାନେ ସବୁ ଗୋପାଳନ କରୁଛନ୍ତି ସେମାନଙ୍କୁ ତମେ କଣ କହିବ ଆଉ କଣ କରିବା ଦରକାର ଏଇ ଗାଈମାନଙ୍କ ସେବା କରି? ଆମେ ଜାଣିଛେ ଯେ ଗୋସେବା ହେଉଛି ଆମର ଭଗବାନଙ୍କ ସେବା ସହିତ ସମାନ।
0: ଆପଣଙ୍କ ମାଧ୍ୟମରେ କହିପାରିବି, ଧର୍ମୀୟ ଭାବନା ଏବଂ ଭଲ ଦି ରୋଜଗାର ପଇସା ଏବଂ ଗଭର୍ଣ୍ଣମେଣ୍ଟର ଯୋଉଭଳି ଆସିଛି ପ୍ରୋତ୍ସାହନ, ତାକୁ ଯଦି ଆପଣମାନେ ଆପଣେଇବେ ତାହେଲେ ନିଶ୍ଚିନ୍ତ ଭାବରେ ଆତ୍ମନିର୍ଭରଶୀଳ ହେବା ସହିତ 2 ପଇସା ରୋଜଗାର କରିକି ଗୁଜୁରାଣ ମେଣ୍ଟେଇ ପାରିବେ।
1: ଯାଓ ଭାଇ, ତମେ ଆମ କୋଠଘରକୁ ଆସିଲ, ନିଜର ଗୋପାଳନ ସମ୍ପର୍କରେ ସୂଚନା ଦେଲ, ତେବେ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
2: ବୁଝିଲ ସୁଧା?
1: ହଁ
2: ଭାଇ, ଆମର ସୁନ୍ଦର ଭାବରେ ତାଙ୍କର ଅନୁଭୂତି ବର୍ଣ୍ଣନା କଲେ। ନିଶ୍ଚିତ ଭାବରେ ଯୋଉ ଚାଷୀ ଭାଇ ଭଉଣୀ ମାନେ ଭାଇଙ୍କର ଅନୁଭୂତି ଶୁଣିବେ ସେମାନେ କିଛି ନା କିଛି ଉପକୃତ ହେଇପାରିବେ।
1: ତେବେ ଭାଇଙ୍କୁ ମଧ୍ୟ ଆମ କୋଠଘର ତରଫରୁ ଧନ୍ୟବାଦ ଦେଇଦେବା। ତେବେ ଜଗନା,
2: ହଁ
1: ଆମର ତ ସମୟ ହେଇଗଲାଣି, ତେବେ ଆଜିର କୋଠଘର ଆମେ ଉଠିବା ପୂର୍ବରୁ ଏଇଠି ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ। ଆମର ଠିକଣା ହେଉଛି କୃଷି ହାଲଚାଲ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ଆକାଶବାଣୀ ପୁରୀ, ପିନ୍କୋଡ ହେଉଛି 752001। ତେବେ ଆଜିର କୋଠଘରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ଆପା,
2: ଆଉ ମୁଁ ଜଗନ୍ନାଥ,
1: ନମସ୍କାର।

ଶ୍ରୋତା ବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନାରେ ଥିଲେ ସ୍ୱୟଂ ସୁଧା ଦାସ ଓ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:30। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ଶ୍ରେୟ ଘୋଷାଲ, ଚଳଚ୍ଚିତ୍ର ଇନ୍ତେହା।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ସ୍ୱପ୍ନ ମୁଖାର୍ଜୀ, ସଙ୍ଗୀତକାର ଆନନ୍ଦ ମିଲିନ୍ଦ, ଚଳଚ୍ଚିତ୍ର ଇନ୍ତେକାମ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି କୁମାର ଶାନୁ, ଗୀତିକାର ସମୀର, ସଙ୍ଗୀତକାର ନାଦିମ ଶ୍ରବଣ, ଚଳଚ୍ଚିତ୍ର କସୁର।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ ଓ ଅଲକା ଆଗ୍ନିକ, ଗୀତିକାର ସମୀର, ସଙ୍ଗୀତକାର ହିମେଶ ରେଶମିଆ, ଚଳଚ୍ଚିତ୍ର ଏତରାଜ।

ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। କାର୍ଯ୍ୟକ୍ରମରେ ଏଥର କଣ୍ଠଶିଳ୍ପୀ ଉଦିତ ନାରାୟଣ, ସଙ୍ଗୀତକାର ଆନନ୍ଦ ମିଲିନ୍ଦ, ଚଳଚ୍ଚିତ୍ର ଅନାଡ଼ି।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 9:30 PM। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନରେ ଅଛନ୍ତି ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
3: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣମାନଙ୍କର ହୋଷ୍ଟ ଓ ଦୋସ୍ତ ସନ୍ତୋଷ। ସତରେ ଶ୍ରୋତାବନ୍ଧୁ, ନିୟତିର ଖେଳ ଆଗରେ ମନୁଷ୍ୟ ନିରୁପାୟ ପ୍ରାୟ, କିନ୍ତୁ ଲକ୍ଷ୍ୟ ଧାର୍ଯ୍ୟ କରି ଯଦି ମନୁଷ୍ୟ ନିରବଚ୍ଛିନ୍ନ ପ୍ରଚେଷ୍ଟା ଜାରି ରଖେ ତେବେ ସେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ଏଇ ଯେମିତି ଦେଖୁନାହାନ୍ତି, 3 ଶତାବ୍ଦୀ ଧରି ଶାସନ କରୁଥିବା ବ୍ରିଟିଶ ଶାସନ ନା ଖଣ୍ଡା ନା ତରବାରୀରେ ସେ ହାରିଯାଇଥିଲେ ଗାନ୍ଧିଜୀଙ୍କର ଅହିଂସାର ଅମୋଘ ଅସ୍ତ୍ରରେ। ଶରୀରର ଅଲମୋଷ୍ଟ ସମସ୍ତ ଅଙ୍ଗ ନିଷ୍ପ୍ରଭ ହୋଇପଡ଼ିଥିଲେ ମଧ୍ୟ ଯେପରି ଷ୍ଟିଫେନ୍ ହକିଙ୍ଗସ୍ ବ୍ରହ୍ମାଣ୍ଡର ରହସ୍ୟକୁ ଉନ୍ମୋଚନ କରିପାରିଛନ୍ତି। ମନ୍ଦବୁଦ୍ଧି କହି ସ୍କୁଲରୁ ବିତାଡ଼ିତ କରିସାରିବା ପରେ ଥୋମାସ୍ ଏଡିସନ୍ ଯେପରି ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକ ହୋଇପାରନ୍ତି, କଲେଜ ଡ୍ରପ୍ ଆଉଟ୍ ଷ୍ଟିଭ୍ ଜବ୍ସ ଯେପରି କଠିନ ଅଧ୍ୟବସାୟ ବଳରେ ଆପଲ୍ ଭଳି କମ୍ପାନୀ ଗଢ଼ିପାରୁଛନ୍ତି, ବାଳ ବୟସରେ ପେପର ହକର୍ରୁ ପକ୍ଷୀଟିଏ ପରି ଆକାଶରେ ଉଡ଼ିବାର ସ୍ୱପ୍ନ ନେଇ APJ ଅବଦୁଲ କଲାମ ଭାରତର ମହାନ ବୈଜ୍ଞାନିକ ଓ ତାପରେ ରାଷ୍ଟ୍ରପତି ହୋଇପାରିଛନ୍ତି। ତେବେ ସମସ୍ତଙ୍କ ଜୀବନରେ ବିଫଳତା ଆସିଛି, କିନ୍ତୁ ସେଥିରେ ଭାଙ୍ଗି ନ ପଡ଼ି ପୁଣି ଉଠି ଆଗକୁ ବଢ଼ି ସ୍ୱପ୍ନ ସାକାର କରିବାର ଜିତ୍ ତାଙ୍କ ଜୀବନକୁ ଯଦି ଶିଖରରେ ପହଞ୍ଚାଇ ପାରିଛି ତେବେ ଆପଣ କାହିଁକି ନୁହନ୍ତି।

0: ଗୀତଟି ନିଶ୍ଚିତ ଭାବରେ ଆପଣଙ୍କର ହୃଦୟସ୍ପର୍ଶୀ ହୋଇଥିବ। ତେବେ ଆସନ୍ତୁ ଯୋଡ଼ି ହେବା ଆମର ପରବର୍ତ୍ତୀ ଶ୍ରୋତାଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ।
1: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ।
1: ନରେନ୍ଦ୍ର କୁମାର ସାହୁ ଅରଖପାଟନା ଆଠଗଡ଼ କଟକ ଜିଲ୍ଲାରୁ କହୁଛି।
0: ଏଇ ସମୟରେ ଧାନ ବୁଣିଲେ ଯେ ଆଗକୁ ଭଲ ଫସଲ ହବ, କିଛି ମାନେ ଅଛି?

0: ସେ ସମୟଟା ଏତେ ଗୁରୁତ୍ୱପୂର୍ଣ୍ଣ ଚାଷ ପାଇଁ?
1: ହଁ, ସେଇଟା ସେଇଦିନଠୁ ଜଗନ୍ନାଥଙ୍କର ରଥ ଅନୁକୂଳ ହୁଏ, ସେଇଦିନ ଚାଷୀଙ୍କର ଗୋଟେ ରହିଛି ପରମ୍ପରା, ତେଣୁ ସେଇଦିନଠୁ ଅଳ୍ପ କିଛି ଅନୁକୂଳ କରେଇ ଦେଇଥାନ୍ତି, ସବୁଆଡେ ଅନୁକୂଳ ଅଳ୍ପ କିଛି ଧାନ ପକେଇ ଦେଇଥାନ୍ତି।
0: ଆଚ୍ଛା, ତେବେ ଏଇ ଯୋଉ ପରମ୍ପରା ଗୁଡିକ ସବୁ ଚାଲିଛି, ଏଗୁଡିକ ଯେତେବେଳେ ଯାଏ ଚାଷ ଥିବ, କାହିଁକି ନା ଆମେ ତ ଖାଇବା ତ ଫ୍ୟାକ୍ଟ୍ରିରେ ବନେଇ ପାରିବା ନାହିଁ ନା, ତେଣୁ ଏଗୁଡିକ ଚାଷବାସ ତ ଚାଷୀ କରିବେ, ତେଣୁ ଯେତେଦିନ ପର୍ଯ୍ୟନ୍ତ ଚାଷ ଥିବ ନିଶ୍ଚିତ ଭାବରେ ଏ ପରମ୍ପରା ଚାଲୁ ରହିବ। ଚାଲନ୍ତୁ ଆମର ସହିତ ଆପଣଙ୍କର ବାର୍ତ୍ତାଳାପ ଏହାକୁ ଆହୁରି ଟିକେ ମଧୁର କରିଦେବା, ଟିକେ ଆପଣଙ୍କ ପସନ୍ଦର ଗୋଟେ ସୁନ୍ଦର ଗୀତ ଶୁଣି କଣ ଶୁଣିବେ ଆଜିର
1: ଚଳଚ୍ଚିତ୍ରରେ ଗୋଟେ ଭିକାରୀ ବଳ ଗାଇଛନ୍ତି, ଶାଳିନୀ ପଲିମାଳିନୀ ସେଇ ଗୀତଟି।
0: ଆଚ୍ଛା, ତେଣୁ ଆସନ୍ତୁ ଆପଣଙ୍କ ପସନ୍ଦର ଏ ସୁନ୍ଦର ଗୀତଟି ଶୁଣିବା। ଆମ ସହିତ ଯୋଡ଼ି ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହୁଛୁ, ନମସ୍କାର।

0: ହଁ ସୁଦାପ୍ତ ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ।
1: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, ପରିଚୟ ଦିଅନ୍ତୁ ଆପଣଙ୍କର।
1: ଆଜ୍ଞା, ମୁଁ ନରେନ୍ଦ୍ର ମହାପୁର, ବାସୁଦେବପୁର, ମଧ୍ୟପୁର। ମୁଁ ପୂର୍ବ ଅକ୍ଷି ତୃତୀୟାରେ ମୁଁ ଗୃହ ପ୍ରବେଶ କରିଥିଲି, ନୂଆ ଘରଟିଏ କରିଛି।
0: ଆଚ୍ଛା।
1: ଗୃହ ପ୍ରବେଶ କରିଥିଲି ଏବଂ ନନାଙ୍କୁ ଡକେଇ ତିନି ଜଣ ନନା ଆସିଥିଲେ, ସେମାନେ ପୂଜା ଅର୍ଚ୍ଚନା କରିଥିଲେ, ଯାହା ହଉ ଠାକୁରଙ୍କ ଦୟାରୁ, ମା ଲକ୍ଷ୍ମୀଙ୍କ ଦୟାରୁ ଗୃହ ପ୍ରବେଶ କରିଥିଲି। ଯାହା ହଉ, ଆମର ଏଇଟା ହଉଛି ପରମ୍ପରା ରହିଛି, ସଂସ୍କୃତି ଆମର ରହିଛି ପୂର୍ବରୁ, ଯୋଉ ଆମର ପୂର୍ବପୁରୁଷ ମାନେ ଏଇସବୁ କଥାକୁ, ଯୋଉ କଥାକୁ ମାନି ଆସୁଛନ୍ତି, ଏବଂ ଆମର ସଂସ୍କୃତି ପରମ୍ପରାକୁ ଆମେ ମଧ୍ୟ ସମ୍ମାନ ଜଣାଇବା ଦରକାର। ଆମେ ଯେହେତୁ ଆମେ ଓଡ଼ିଆ, ଆମର ସଂସ୍କୃତି, ଆମର ପରମ୍ପରା ଅତି ପ୍ରାଚୀନ, ଅତି ମହାନ, ତେଣୁ ସେଇ ସଂସ୍କୃତି ଆଉ ପରମ୍ପରାକୁ ଆମେ ସଦାସର୍ବଦା ବଜାୟ ରଖିବା। ଆମେ ଆଧୁନିକ ଆଧୁନିକ ହେଲେ ବି, ଅର୍ଥାତ୍ ଆଧୁନିକତାର ଯୋଉ ଛାପ ରହିଛି ତାକୁ, ଯଦିଓ ଆମ ଭିତରେ ରହିଛି କିଛି, କିନ୍ତୁ ଆମେ ଆମର ଯୋଉ ସଂସ୍କୃତି ପରମ୍ପରା ରହିଛି, ପୂର୍ବ ସଂସ୍କୃତି ପରମ୍ପରା, ଏବଂ ଆମ ପୂର୍ବପୁରୁଷମାନେ ଯାହା ଆମକୁ ସବୁ ଦେଇ ଯାଇଛନ୍ତି, ତାର ରକ୍ଷଣାବେକ୍ଷଣ ଏବଂ ତାର ସୁରକ୍ଷା କରିବା ଆମର ନିହାତ କର୍ତ୍ତବ୍ୟ।
0: ନିଶ୍ଚୟ। ତେଣୁ ଆପଣ ଯେମିତି ଟିକେ ଲେଟ୍ କରିଦେଲେ ଆମକୁ ଜଣେଇବା, ଆମେ ମଧ୍ୟ ଆପଣଙ୍କୁ ଟିକେ ଲେଟ୍ରେ ମଧ୍ୟ ୱିସ୍ ଜଣାଉଛୁ ଆପଣଙ୍କର ଏକ ବର୍ଷ ପୂର୍ତ୍ତି ଆପଣଙ୍କର ନୂତନ ଗ୍ରହ ପାଇଁ। କେମିତି ଚାଲିଛି ଘର ସବୁ ଠିକ୍ଠାକ୍? ଆପଣଙ୍କ ଯେଉଁ ଘର କରିଥିଲେ, ଖାଲି ଘର ତ ଚାରିକାନ୍ଥରେ ହୁଏନି, ଘର ମଧ୍ୟ ସମ୍ପର୍କର ଅକ୍ଷୟରେ ବାନ୍ଧି ପାରିଲେ ଆହୁରି ସୁନ୍ଦର ହୋଇଥାଏ।
1: ନିଶ୍ଚିତ ଭାବରେ ଆମର ଗୋଟେ କଥା ଅଛି, ବୈକୁଣ୍ଠ ସମାନ ଅଟେ ସେଇ ଘର, ପରସ୍ପର ସ୍ନେହ ଯାଇ ଥାଏ ନିରନ୍ତର। ଗୋଟେ ଘର, ଗୋଟେ ପରିବାର, ଗୋଟେ ସମ୍ପର୍କର ସେତୁରେ ବନ୍ଧା, ଏବଂ ପରସ୍ପର ଭିତରେ ଯଦି ସ୍ନେହ ସ୍ୱାଦ ଆନ୍ତରିକତା ରହେ, ତେବେ ଘର ନିଶ୍ଚିତ ଭାବରେ ବୈକୁଣ୍ଠ ସହ ସମାନ ହେବ, ଏଥିରେ ଦ୍ୱିମତ ହେବାର କିଛି ନାହିଁ। ତେଣୁ ଆମର ଘର ପରିବାରର ସମସ୍ତେ ଯେତିକି ଅଛନ୍ତି, ଏବଂ ମୋର ଦାଦା ହଉ, ଖୁଡ଼ି ହଉ, ମାନେ ଯେମାନେ ସବୁ ଅଛନ୍ତି ଆମର ନିଜର ଆପଣାର ଲୋକ, ସମସ୍ତେ ନିଜର ଆମେ ଆମେ ସମସ୍ତଙ୍କ ସହ ଆମେ ସମ୍ବନ୍ଧିତ ହେଇକି ଚଳୁ, ତାର ମନକୁ ନିଶା ଭାବ ଅନ୍ୟାନ୍ୟ କିଛି ନାହିଁ, କିନ୍ତୁ ଆମେ ସମସ୍ତେ ଆପଣାର ହେଇକି ଚଳୁ।
0: ବହୁତ ସୁନ୍ଦର। ତେବେ ଗୋଟେ ପବିତ୍ର ବାତାବରଣ ଭିତରେ ଆସନ୍ତୁ, ଆପଣଙ୍କ ପସନ୍ଦର ଗୋଟେ ସୁନ୍ଦର ଗୀତ ବି ଶୁଣିବା। କଣ ଶୁଣିବେ, ଶୁଣାଇବେ?
1: ମା ଲକ୍ଷ୍ମୀଙ୍କର ଗୋଟେ ଭଜନ ଟିକେ ଦେବେ, ସମସ୍ତଙ୍କୁ ଭଲ ଲାଗିବ, ମତେ ଯେମିତି ଆପଣଙ୍କୁ ସମସ୍ତଙ୍କୁ ଭଲ ଲାଗିବା ଭଳି, ସୁନ୍ଦର ଲାଗିବା ଭଳି ଗୋଟେ ମା ଲକ୍ଷ୍ମୀଙ୍କର ଗୋଟେ ଭଜନ ଦେବେ।
0: ନିଶ୍ଚୟ। ତେବେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରେ ସମସ୍ତଙ୍କର ମଙ୍ଗଳ ହଉ, ଏତିକି କାମନା କରିବା। ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ରହୁଛୁ ଭାଇ, ନମସ୍କାର।
1: ଆଜ୍ଞା ଆଜ୍ଞା ଆଜ୍ଞା, ରହିଲି
0: ଭାଇ, ନମସ୍କାର।

ଶୁଣିଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ମହମ୍ମଦ ରଫି ଓ ଆଶା ଭୋସଲେ, ଚଳଚ୍ଚିତ୍ର ଫିର୍ ବହି ଦିନ ଲାୟା ହୁଁ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟିକୁ ଯୁଗଳ ଘଟରେ ସଜାଇଛନ୍ତି ଶିଳ୍ପୀ ଆଶା ଭୋସଲେ, ମହମ୍ମଦ ରଫି, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଆର୍ ଡି ବର୍ମନ। ଚଳଚ୍ଚିତ୍ର ରକ୍ଷା।

ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ମହମ୍ମଦ ରଫି ଓ ଲତା ମଙ୍ଗେସ୍କର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପେରଲା, ଚଳଚ୍ଚିତ୍ର ରାମ ବଲରାମ।

ଶ୍ରୋତାବନ୍ଧ ଗୀତ ସହିତ ଶେଷ କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00 ବାଜି 31 ମିନିଟ୍ ହେବାକୁ ଯାଉଛି। ସମୟ ଆସିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅର୍ପଣ କରିବା କେତୋଟି ଭକ୍ତି ଅର୍ଘ୍ୟ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି କବିତା କୃଷ୍ଣମୂର୍ତ୍ତି, ଗୀତିକାର ରାମ ପ୍ରସାଦ କାନୁନଗୋ, ସଙ୍ଗୀତକାର ଡକ୍ଟର ଗୁରୁଦତ୍ତ ସାମନ୍ତ ସିଂହାର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶୁଣୁଛନ୍ତି ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଶୁଭଶ୍ରୀ ଦାସ, ଗୀତିକାର ଅରବିନ୍ଦ ମୁଦୁଲିଆ।

ପରବର୍ତ୍ତୀ ଭକ୍ତି ଗୀତଟିରେ କଣ୍ଠଦାନ କରିଛନ୍ତି ଶିଳ୍ପୀ ରତିକାନ୍ତ ଶତପଥୀ, ଗୀତିକାର ଶ୍ରୀହର୍ଷକର, ସଙ୍ଗୀତ ସଂଯୋଜନା ଶରତ ନାୟକ।

ଏଫ୍ଏମ୍ରେ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:10:08 ଆଜିର ଅଧିବେଶନକୁ ସମାପ୍ତ କରିବା ପୂର୍ବରୁ କହି ରଖୁଛୁ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଆରାଧନା କାର୍ଯ୍ୟକ୍ରମ, 6:40 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ, 7:26 ଶୁଣିପାରିବେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପ୍ରଗତି ପଥେ ପୁରୀ। ଶ୍ରୋତାବନ୍ଧୁ, ଏଥିଲା କାର୍ଯ୍ୟକ୍ରମର ସୂଚନା। ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ସୂଚନା ଏଠି ଶେଷ ହେଲା। ଆକାଶବାଣୀ ପୁରୀ।